ଆକାଶବାଣୀ ବାରିପଦା ଆଜି ରବିବାର 1948 ଶତାବ୍ଦ ଭାଦ୍ରବ 22 ଦିନ ଇଂରାଜୀ 2026 ମସିହା ସେପ୍ଟେମ୍ବର ମାସ 13 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ। ଆପଣମାନେ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ ପ୍ରଚାରିତ ହେଉଛି 102.9 ମେଗାହର୍ଜରେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ସକାଳ 5:58

ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ଶିଳ୍ପୀ ଗୀତା ଦାସ ଗାଇଥିବା ଭକ୍ତିଗୀତଟି, ରଚନା ସୁରେନ୍ଦ୍ରନାଥ ସେଠୀ।

ବନ୍ଦନାର ଶେଷ ଭକ୍ତିଗୀତଟି ଗାଇଛନ୍ତି ଶିଳ୍ପୀ ମନୀଷା ମହାପାତ୍ର, ରଚନା କାଳୀଚରଣ ପଟ୍ଟନାୟକ।

ଏଇଠି ଶେଷ କରୁଛୁ ଆଜିର ବନ୍ଦନା ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ବିଶାଳ ବିଶ୍ୱର ବିସ୍ତୃତି ଭିତରେ ଅଗଣିତ ପ୍ରାଣୀଙ୍କର ଅବସ୍ଥିତି। ତନ୍ମଧ୍ୟରେ ମନୁଷ୍ୟ ଜନ୍ମ ହେଉଛି ସର୍ବଶ୍ରେଷ୍ଠ। ମଣିଷ ସବୁଠାରୁ ବୁଦ୍ଧିମାନ। ମଣିଷ ମଧ୍ୟରେ ନୀତି ଓ ଆଦର୍ଶର ବିକାଶ ପରିଲକ୍ଷିତ ହୁଏ। ମଣିଷ ମଣିଷ ମଧ୍ୟରେ ସ୍ନେହ, ସୌହାର୍ଦ୍ଦ, ସମ୍ବନ୍ଧ, ପ୍ରେମ, ପ୍ରୀତିର ଉଲ୍ଲାସ ଅତିବ ରମଣୀୟ। ଏହି ମଣିଷ ରାକ୍ଷସ ସାଜି ପରସ୍ପର ହିଂସା ଦ୍ୱେଷରେ ଏ ସୁନ୍ଦର ପୃଥିବୀକୁ ଶ୍ମଶାନରେ ପରିଣତ କରିପାରନ୍ତି। ପୁଣି ଏହି ମଣିଷ ପରସ୍ପର ସୁସମ୍ପର୍କ ଓ ଭ୍ରାତୃତ୍ୱ ସ୍ଥାପନ କରି ଏ ଧରଣୀକୁ ଭୂସ୍ୱର୍ଗରେ ରୂପାନ୍ତରିତ କରିଦେଇପାରନ୍ତି। କୀଟରୁ ବ୍ରହ୍ମ ପର୍ଯ୍ୟନ୍ତ ସମସ୍ତେ କାଳାଧୀନ। କାଳର କବଳରେ ପଡ଼ି ଏ ଜୀବନ ଦିନେ ନା ଦିନେ ଅସ୍ତାଚଳଗାମୀ ହେବ। ସମୟର ବିଶାଳ ବିସ୍ତୃତିକୁ ଅବଲୋକନ କଲେ ସେ ତୁଳନାରେ ମନୁଷ୍ୟର ଜୀବନ କାଳ ଅତୀବ ନଗଣ୍ୟ। କାଳ ସିନ୍ଧୁରେ ବିନ୍ଦୁଟିଏ ପରି ମଣିଷ ଜୀବନ ଅତୀବ କ୍ଷଣସ୍ଥାୟୀ। ତଥାପି ଏ କ୍ଷୁଦ୍ର ଜୀବନର କୌଣସି ନା କୌଣସି ଉତ୍ତମ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଥିବ। ସ୍ରଷ୍ଟା ଏ ସୃଷ୍ଟିକୁ ନିର୍ମାଣ କରିବା ବେଳେ ମନୁଷ୍ୟ ପାଇଁ ନିଶ୍ଚିତ ଭାବରେ କୌଣସି ଉତ୍ତମ ଉଦ୍ଦେଶ୍ୟ ଅବଧାରଣ କରିଥିବେ। ମନୁଷ୍ୟ ନିଜର ପ୍ରାଥମିକ ଆବଶ୍ୟକତା ପୂରଣ ପାଇଁ ସମର୍ଥ ହେବା ତ ନିତାନ୍ତ ଆବଶ୍ୟକ। ମନୁଷ୍ୟର ପ୍ରାଥମିକ ଆବଶ୍ୟକତା ଖାଦ୍ୟ, ପାନୀୟ, ବାସଗୃହ ଓ ବସ୍ତ୍ର ଆଦି ମିଳିଗଲା ପରେ ମନୁଷ୍ୟକୁ ଶାନ୍ତି ମିଳିଯାଏ ବୋଲି ଆଗକାଳରେ ସାବ୍ୟସ୍ତ କରାଯାଉଥିଲା। କିନ୍ତୁ ମନୁଷ୍ୟ ନିଜର ବୌଦ୍ଧିକ ବିକାଶ ସଙ୍ଗେ ସଙ୍ଗେ ବିଜ୍ଞାନର ଅଗ୍ରଗତି ସାଧନ କରି ନିଜର ଆବଶ୍ୟକତାକୁ ଆହୁରି ବିସ୍ତୃତ ଏବଂ ବିକଶିତ କରିଦେଇଛି। ଗୃହୋପକରଣ ମଧ୍ୟରେ ବହୁବିଧ ସାମଗ୍ରୀ ପ୍ରସ୍ତୁତ ହୋଇ ରହିଛି। ଟିଭି, ଫ୍ରିଜ୍ ଠାରୁ ଏସି, କମ୍ପ୍ୟୁଟର, ୱାସିଂ ମେସିନ୍ ଆଦି ଅନେକ ଉପକରଣରେ ଗୃହକୁ ସୁସଜ୍ଜିତ କରୁଛି ମଣିଷ। ଯାନବାହନ ମଧ୍ୟରେ ବିବିଧ ପ୍ରକାରର ଦୁଇଚକିଆ ଓ ଚାରିଚକିଆ ଗାଡ଼ି ଧାଡ଼ି ବାନ୍ଧୁଛନ୍ତି। ବସ୍ତ୍ର ଓ ଅଳଙ୍କାର ଆଦିର ସୀମା ନାହିଁ। ସବୁଥିରେ ବିବିଧତା ଏବଂ ବିଚିତ୍ରତା ପରିଲକ୍ଷିତ ହେଉଛି। ଧରାଯାଉ ଅର୍ଥର ସାମର୍ଥ୍ୟ ବଳରେ ବ୍ୟକ୍ତି ସମସ୍ତ ଉପକରଣ ପ୍ରସ୍ତୁତ କରିଦେଲା, ତାପରେ ତାର ଆବଶ୍ୟକତା କ'ଣ ରହିବ ନା ନାହିଁ, ସେଇଥିରେ ସେ ଶାନ୍ତି ଲାଭ କରିପାରିବ କି? ଅନେକ ସ୍ଥଳରେ ଦେଖାଯାଏ ସମସ୍ତ ପ୍ରାଚୁର୍ଯ୍ୟ ଥାଇ ମଧ୍ୟ ବ୍ୟକ୍ତି ଶାନ୍ତି ଓ ଆନନ୍ଦରେ କାଳାତିପାତ କରିପାରୁନାହିଁ। ଏହାର କାରଣ ହେଉଛି ମଣିଷର ଅସରନ୍ତି ତୃଷ୍ଣା। ତୃଷ୍ଣାର ଅନ୍ତ ନାହିଁ, ସେ ଅନନ୍ତ। ସେହି ତୃଷ୍ଣା ହିଁ ମଣିଷଠାରୁ ଶାନ୍ତି ଓ ଆନନ୍ଦକୁ ଛଡ଼ାଇ ନିଏ। ଯେପର୍ଯ୍ୟନ୍ତ ସେ ତୃପ୍ତ ନ ହୋଇଛି, ସେ ପର୍ଯ୍ୟନ୍ତ ତାର ମନ ବ୍ୟାକୁଳତା ଓ ଆତୁରତାରେ ପରିପୂର୍ଣ୍ଣ ହୋଇଯାଏ। ଅନେକ କ୍ଷେତ୍ରରେ

ପରଧନ ପରର ଐଶ୍ୱର୍ଯ୍ୟ ଦେଖି ଈର୍ଷ୍ୟା ଓ ହିଂସାର ବଶବର୍ତ୍ତୀ ହୋଇ ମଣିଷ ନିଜେ ଦୁଃଖ ପାଇବା ସଙ୍ଗେ ସଙ୍ଗେ ଅନ୍ୟକୁ ମଧ୍ୟ ଦୁଃଖିତ କରେ। ତେବେ ତୃପ୍ତି ଆସିବ କିପରି? ଦାର୍ଶନିକ ମାନେ କହିଲେ, ତୃପ୍ତି ଏକ ମାନସିକତା। ଏହି ମାନସିକତା ଥରେ ଆସିଗଲେ ବ୍ୟକ୍ତି ଶାନ୍ତି ଓ ଆନନ୍ଦର ଅମୃତ ରସ ଆସ୍ୱାଦନ କରିପାରିବ। ଏହି ତୃପ୍ତିର ଅନ୍ୟ ନାମ ହେଉଛି ସନ୍ତୋଷ। ଏ ଦେଶର ଋଷିମୁନିମାନଙ୍କର ଦାର୍ଶନିକ ଚିନ୍ତାଧାରାରେ ଏହି ସନ୍ତୋଷର ଭୁରି ଭୁରି ଚର୍ଚ୍ଚା ଓ ମୀମାଂସା ସ୍ଥାନ ପାଇଛି। ଏ ପ୍ରସଙ୍ଗରେ ଯେଉଁ ଉଦାହରଣମାନ ପ୍ରଦାନ କରାଯାଇଛି ତନ୍ମଧ୍ୟରୁ ସର୍ପ, ମୁନି, ହାତୀ ଆଦିର ଦୃଷ୍ଟାନ୍ତ ଅତିବ ଚିତ୍ତାକର୍ଷକ। ସର୍ପ ସୁଉଚ୍ଚ ପର୍ବତ ଉପରେ ରହିଥାଏ, ଖରାଦିନେ ମଝିରେ ମଝିରେ ପର୍ବତର ପାଦଦେଶକୁ ଅବତରଣ କରି ଝରଣାରେ ଥିବା ପାଣି ପିଇ ପୁଣି ସ୍ୱସ୍ଥାନକୁ ଫେରିଯାଏ। ପରନ୍ତୁ ପ୍ରଚଣ୍ଡ ଗ୍ରୀଷ୍ମ କାଳରେ ସମସ୍ତ ଜଳାଶୟ ଶୁଷ୍କ ହୋଇଗଲେ ସର୍ପ କେବଳ ପବନ ପିଇ ଜୀବନ ଧାରଣ କରେ, ତଥାପି ସେ ସନ୍ତୁଷ୍ଟ ହୋଇ ରହିଥାଏ, ଦୁର୍ବଳ ହୁଏ ନାହିଁ। ମୁନି ଋଷିମାନେ ଜଙ୍ଗଲରେ କନ୍ଦମୂଳ ଫଳ ଖାଇ କାଳାତିପାତ କରନ୍ତି, କିନ୍ତୁ ସେମାନେ ତପୋବଳରେ ବଳିଆର ହୋଇଥାନ୍ତି। ଏହାର କାରଣ ସେମାନଙ୍କର ସନ୍ତୋଷ। ସେହିପରି ହାତୀ ଜଙ୍ଗଲରେ ଥିବାବେଳେ ବଣର ଗଛପତ୍ର ଖାଇ ବହୁତ ବଳବାନ ଥାଏ, ବନରେ ତାର ସ୍ୱାଧୀନତା ଏବଂ ସ୍ୱଚ୍ଛନ୍ଦତା ଅପ୍ରତିହତ ହୋଇ ରହିଥାଏ। କିନ୍ତୁ ରାଜା ଯେତେବେଳେ ହାତୀକୁ ବାନ୍ଧି ଆଣନ୍ତି, ସେତେବେଳେ ହାତୀ ନିଜର ସ୍ୱାଧୀନତା ହରାଇ ବସେ, ତାର ସନ୍ତୋଷ ଅସନ୍ତୋଷରେ ପରିଣତ ହୁଏ। ରାଜା ଘରେ ଯେତେ ଫଳ ମୂଳ ଡାଳ ପତ୍ର ମିଳିଲେ ବି ସେ ଅସନ୍ତୋଷରେ କାଳାତିପାତ କରେ, ସେଥିପାଇଁ ହାତୀ ଝଡ଼ିଯାଏ। କିନ୍ତୁ ବନରେ ସେ ଯାହା ଖାଇଲେ ବି ବେଶ ହୃଷ୍ଟପୃଷ୍ଟ ହୋଇ ରହିଥାଏ। ଏଣୁ ସନ୍ତୋଷ ହିଁ ପ୍ରାଣୀର ପରମ ବଳ।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ପଦ୍ମନାଭ ତ୍ରିପାଠୀ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 156ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ସବୁ ପାପର ଶ୍ରେଷ୍ଠ ପ୍ରାୟଶ୍ଚିତ। କଥାଟିକୁ ସହଜରେ ବୁଝାଇବାକୁ ଶ୍ରୀ ଶୁକଦେବ ଉଦାହରଣ ସ୍ୱରୂପ ଅଜାମିଳ ଉପାଖ୍ୟାନ ଉପସ୍ଥାପନ କରିଛନ୍ତି। ବ୍ରାହ୍ମଣ ଅଜାମିଳ ଦାସୀ ସଂସର୍ଗରେ ଆସି ସମୁଦାୟ ସଦାଚାର ବିନଷ୍ଟ କରିଥିଲା। ମୃତ୍ୟୁକାଳ ଉପସ୍ଥିତ ହୁଅନ୍ତେ ଯମଦୂତଙ୍କୁ ଦେଖି ସେ କନିଷ୍ଠ ପୁତ୍ର ନାରାୟଣଙ୍କୁ ଡାକିଛି ଭୟରେ। ନାମ ଉଚ୍ଚାରଣ ମାତ୍ରେ ପହଞ୍ଚିଛନ୍ତି ବିଷ୍ଣୁ ଦୂତଗଣ ଏବଂ ଜୀବାତ୍ମାକୁ ଆକର୍ଷଣ କରିବାରୁ ଯମଦୂତଙ୍କୁ ବାଧା ଦେଇଛନ୍ତି। ଯମଦୂତଗଣ ତାଙ୍କ ପରିଚୟ ପଚାରିବାରୁ କହୁଛନ୍ତି,

0: ଶୁଣୁଥିଲେ ଅତିବୁଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 156ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଦୁଃଖିଶମ ତ୍ରିପାଠୀ, ମନ୍ମଥ ମିଶ୍ର, ସେବାରାଣୀ ମହାପାତ୍ର ଏବଂ ସଙ୍ଗୀତା ଗୋସାଇଁ। ବେତାର ସମ୍ପାଦନା କରିଥିଲେ ଡକ୍ଟର ଦାସରଥୀ ଦାସ। ସଙ୍ଗୀତ ପରିଚାଳନା କରିଥିଲେ ତାରାକାନ୍ତ ପଣ୍ଡା। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି ଏବଂ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଧାନ ଜମିରେ ପିଲ ଅବସ୍ଥାରେ 2-3 ସେଣ୍ଟିମିଟର ଠିଆ ପାଣି ରଖନ୍ତୁ। ଧାନ ରୁଆର 21 ଦିନ ପରେ 85% ଯବକ୍ଷାର ଧାନ ସାର, 35 କିଲୋଗ୍ରାମ ୟୁରିଆ ପ୍ରୟୋଗ କରନ୍ତୁ। ଯଦି ଜମିରେ ଧାନ ଗଛ ସଂଖ୍ୟା 50%ରୁ ଅଧିକ ଥାଏ ତାହେଲେ ଘାସ ବଛାବଛି କରି ଅନ୍ୟ ବୁଦାରୁ ପିଲ ବାହାର କରି ଖେଳୁଆ ପଦ୍ଧତିରେ ଗଛ ସଂଖ୍ୟା ବୃଦ୍ଧି କରନ୍ତୁ। ବେଶୀ ବହଳିଆ ଥିବା ବୁଦାରୁ ଧାନ ଗଛ ଉପାଡ଼ି ଖାଲି ସ୍ଥାନରେ ଲଗାନ୍ତୁ। ବୁଣା ଧାନ 45 ଦିନରୁ ଅଧିକ ହୋଇଯାଇଥିଲେ ବେଉଷଣ କରନ୍ତୁ ନାହିଁ। ଧାନ ତଳି ବେଶୀ ଦିନର ହୋଇଯାଇଥିଲେ ତଳିଗୁଡ଼ିକୁ ବୁଦା ପ୍ରତି 5-7 ହାରରେ ପ୍ରତିରୋପଣ କରନ୍ତୁ। ଯେଉଁ ଚାଷୀ ଭାଇମାନେ ବାଇଗଣ ଚାରା ମୁଖ୍ୟ ଜମିରେ ଲଗାଇ ସାରିଛନ୍ତି, ଚାରା ଲଗାଇବାର 30 ଦିନ ପରେ ଜମି କୋଡ଼ାଖୋସା କରି ଏକର ପ୍ରତି 30 କିଲୋଗ୍ରାମ ୟୁରିଆ ସାର, 20 କିଲୋଗ୍ରାମ ୟୁରେଟ ପଟାସ ସାର ପ୍ରୟୋଗ କରନ୍ତୁ। ରୋଇବାର 45 ଦିନ ପରେ ବଳକା 30 କିଲୋଗ୍ରାମ ୟୁରିଆକୁ ଶୀର୍ଷ ସାର ରୂପେ ପ୍ରୟୋଗ କରନ୍ତୁ। ଭେଣ୍ଡି, ଝୁଡ଼ଙ୍ଗ, କଖାରୁ, କଲରା, ଜହ୍ନି, କାକୁଡ଼ି ଆଦି ପନିପରିବା ଫସଲରେ ଲାଗୁଥିବା ସାହେବି ରୋଗର ପରିଚାଳନା କରିବା ପାଇଁ ବିହନଗୁଡ଼ିକୁ ଇମିଡାକ୍ଲୋପିଡ୍ 70% WS 7 ଗ୍ରାମ କିଲୋଗ୍ରାମ ବିହନ ସହିତ କିମ୍ବା ଥାୟୋମେଥୋକ୍ସାମ 70% WS 7 ଗ୍ରାମକୁ କିଲୋଗ୍ରାମ ବିହନ ସହିତ ବିଶୋଧନ କରନ୍ତୁ। ବର୍ତ୍ତମାନ ସମୟରେ ଧାନରେ ଉଙ୍କୁଣିଆ ପୋକ ଦେଖାଦେବାର ସମ୍ଭାବନା ଅଛି। ଏହି ପୋକର ପରିଚାଳନା ପାଇଁ ଲାମ୍ବଡ଼ା ସାଇହାଲୋଥ୍ରିନ୍ 5% EC 2 ମିଲିଲିଟର 1 ଲିଟର ପାଣିରେ କିମ୍ବା ଥାୟୋମେଥୋକ୍ସାମ 25% WG 5 ଗ୍ରାମ 15 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ପ୍ରାରମ୍ଭିକ ଅବସ୍ଥାରେ ଧାନ ଫସଲରେ କାଣ୍ଡବିନ୍ଧା ପୋକର ପ୍ରଜାପତି ଦେଖାଦେଲେ ଏହାର ପରିଚାଳନା ପାଇଁ ଏକର ପ୍ରତି 8 କିଲୋଗ୍ରାମ କାଟାପ୍ ହାଇଡ୍ରୋକ୍ଲୋରାଇଡ୍ 4G ନାମକ ଦାନାଦର କୀଟନାଶକ କିମ୍ବା 4 କିଲୋଗ୍ରାମ କ୍ଲୋରାଟ୍ରାନିରିପ୍ରୋଲ ନାମକ ଦାନାଦର କୀଟନାଶକ କିମ୍ବା 6 କିଲୋଗ୍ରାମ

0: ମିଡାକ୍ଲୋପ୍ରିଡ୍ ନାମକ ଦାନାଦାର କୀଟନାଶକ ସମାନ ଓଜନର ବାଲି ସହ ମିଶାଇ ପ୍ରୟୋଗ କରନ୍ତୁ। ଏହି ସମୟରେ ବିରି ଓ ମୁଗରେ ସାହେବି ରୋଗ ଲାଗିବାର ସମ୍ଭାବନା ଅଛି। ଧଳା ମାଛି ଏହି ସାହେବି ରୋଗର ବାହକ ଅଟେ। ମୁଗ ଓ ବିରି ଫସଲରେ ସାହେବି ରୋଗର ପରିଚାଳନା ପାଇଁ ପ୍ରଥମେ ଅଧିକ ଆକ୍ରାନ୍ତ ହୋଇଥିବା ଗଛଗୁଡ଼ିକୁ ଓପାଡ଼ି ଦୂରରେ ନଷ୍ଟ କରିଦିଅନ୍ତୁ। ଏହି ରୋଗର ବାହକ ଧଳା ମାଛିର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPMକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 20ଟି ହଳଦିଆ ଅଠାଳିଆ ଜନ୍ତା ରଖନ୍ତୁ। ଧଳା ମାଛିର ରାସାୟନିକ ଉପାୟରେ ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ କିମ୍ବା 200 ମିଲିଲିଟର ପାଇରୋପ୍ରୋକ୍ସିଫେନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଆଖୁ ଫସଲରେ ନାଲିସଢ଼ା ରୋଗର ପରିଚାଳନା ପାଇଁ ଏକର ପ୍ରତି 400 ଗ୍ରାମ କାର୍ବେଣ୍ଡାଜିମ୍ ଏବଂ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ କିମ୍ବା 400 ଗ୍ରାମ ମେଟାଲାକ୍ସିଲ୍ ଏବଂ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: आकाशवाणी संप्रति वार्ताः श्रूयन्ताम् प्रवाचकः पुनीत त्रिपाठी। अथ वार्ताः। ब्रिक्स देशाः ह्यः नवदिल्ल्याः भारतमण्डपम् इत्यत्र शिखरसम्मेलनस्य प्रथमे दिवसे नवदेहली घोषणाम् अङ्गीकृतवन्तः। घोषणापत्रे दृढतर बहुपक्षवादस्य गहनतर सहकारस्य च प्रतिबद्धतायाः आह्वानमस्ति। सुदृढ आर्थिकविकासात्मक सहकारस्योपरि बलं प्रदत्तमस्ति तथा च वैश्विक विषयेषु निर्णय प्रक्रियायां विकासशील देशानां महत्तर प्रभावस्य कृते अन्ताराष्ट्रिय व्यवस्थायाः समर्थनमस्ति। नवदिल्ली घोषणायाः स्वीकरणानन्तरं प्रधानमन्त्री नरेन्द्र मोदी स्वस्य समापन भाषणे उक्तवान् यत् एतत् सदस्य राष्ट्राणां सहभागित्व संकल्पाय स्पष्ट दिशां प्रददाति। सः अग्रे अवदत् यत् अधुना एतेषां संकल्पानां मूर्तपरिणामेषु परिवर्तनं तेषां संयुक्त दायित्वमस्ति।
3: आज की चर्चा से स्पष्ट है कि बदलते हुए विश्व का संचालन पुराने संस्थानों से नहीं किया जा सकता। रिप्रेजेंटेशन, रिस्पॉन्सिवनेस और रूल मेकिंग तीनों में सुधार आवश्यक है। आज एडप्ट किया गया न्यू दिल्ली डिक्लेरेशन हमारे साझा संकल्प को स्पष्ट दिशा देता है। अब हमारी जिम्मेदारी है कि इन संकल्पों को ठोस परिणामों में बदले।
2: अद्य ब्रिक्स शिखर सम्मेलनस्य द्वितीयः अन्तिमः च दिवसः अस्ति। नवदिल्ल्याः भारतमण्डपम् इत्यत्र ह्यः द्विदिवसीयं शिखरसम्मेलनं प्रारब्धम्। ब्रिक्सदेशाः शिखरसम्मेलनस्य प्रथमे दिवसे एव 26,000 नवदिल्ली घोषणाः अङ्गीकृतवन्तः। ब्रिक्सदेशाः संवादस्य, परामर्शस्य, कूटनीतेः च माध्यमेन अन्ताराष्ट्रिय विवादानां शान्तियुत समाधानाय स्वप्रतिबद्धतां प्रकटितवन्तः। पश्चिमेशिया देशे निरन्तरं वर्धमानस्य समाह्वानस्य विषये अपि नेतारः चिन्तां प्रकटितवन्तः। ते च गतवर्षस्य अप्रैल मासस्य 22 दिनाङ्के जम्मू कश्मीर प्रदेशे आतंक्याक्रमणस्य दृढतया निन्दाम् अकुर्वन् तथा च आतंकवादस्य विरुद्धं युद्धस्य स्वप्रतिबद्धता पुनः दृढीकृतवन्तः। इतोप्यवधेयं यत् भारतं चतुर्थवारं शिखरसम्मेलनम् आयोजयति। गतसायंकाले नवदिल्ल्याः भारतमण्डपम् इत्यत्र प्रधानमन्त्रिणा आयोजिते ब्रिक्स नेतॄणां शिखरसम्मेलने गाला डिनर इत्यस्मिन् नवरसः

ସଂସ୍କୃତରେ ସମ୍ବାଦ ଶୁଣିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ସମୟ 7:00 ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଆଜି 7:25 ପ୍ରଚାର କରିବୁ କିଶୋର ସ୍ୱର। ହ୍ୟାଲୋ ବାରିପଦା ଶୁଣିବେ 8:15 ଏବଂ 8:35।

ଦୁବାଇଠାରେ ଅନୁଷ୍ଠିତ ମହିଳା 2020 ଏସିଆ କପ୍ର ଫାଇନାଲ୍ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ତାର ବିବରଣୀ ରିଲେ କରି ପ୍ରଚାର କରିବୁ ଆଜି ରାତି 8ଟାରୁ ଖେଳ ଶେଷ ପର୍ଯ୍ୟନ୍ତ। ଆମ କେନ୍ଦ୍ରର କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ତ ଜାଣିଲେ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଟିକିଏ ପରେ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ର।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଚାଲିଥିବା ଦୁଇଦିନିଆ ବ୍ରିକ୍ ଶିଖର ସମ୍ମିଳନୀ ଆଜି ଉଦ୍ଯାପିତ ହେଉଛି। ପ୍ରଥମ ଦିନରେ ଗତକାଲି ଦିଲ୍ଲୀ ଘୋଷଣାନାମା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବିତ ଏହି ଘୋଷଣାନାମା ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଆଲୋଚନା ବୁଝାମଣା ଏବଂ କୂଟନୈତିକ ମାଧ୍ୟମରେ କରାଯିବା ନେଇ ଘୋଷଣାନାମାରେ ଗୁରୁତ୍ୱ ଦିଆଯାଇଛି। ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମୋଦି ବ୍ରିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମନ୍ୱୟ ଏବଂ ଏକତା ବଜାୟ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି।
1: ପିଛଲେ 20 ବର୍ଷ ମେଁ ବ୍ରିକ୍ସ ନେ ବୈଶ୍ୱିକ ମଞ୍ଚ ପର ଅପନି ବିଶିଷ୍ଟ ପହଚାନ ବଢାଇ ସବକୋ ସାଥ ଲେକର ଚଲନେ କି ସୋଚ କେ ସାଥ ଆଗେ ବଢନେ କା ପ୍ରୟାସ କରତେ ହୈଁ। अब समय है कि हम ब्रिक्स में हमारी एकता और सहमति को वैश्विक मंच पर ठोस परिणामों में बदले।
0: ସଂଯୁକ୍ତ ଆରବ ଏମିରେଟ୍ସରେ ଚାଲିଥିବା ତିନିଦିନିଆ ଓଡ଼ିଶାରେ ପୁଞ୍ଜିନିବେଶ ଅଭିଯାନ ଗତକାଲି ଉଦ୍ଯାପିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆବୁଧାବି ଏବଂ ଦୁବାଇରେ ଅନୁଷ୍ଠିତ ଏହି ଅଭିଯାନରେ 16 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୋଟ 2,43,162 କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଆସିଛି। ଏହାଦ୍ୱାରା 6,18,725 ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି। ଶ୍ରୀ ମାଝୀ ଆଜି ପୂର୍ବାହ୍ନରେ ଭୁବନେଶ୍ୱରରେ ପହଞ୍ଚବେ। ସାମ୍ବାଦିକ ସମ୍ମିଳନୀରେ ୟୁଏଇ ଗସ୍ତର ସଫଳତା ଉପରେ ଆଜି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ଜିଲ୍ଲା ଅଦାଲତଗୁଡ଼ିକରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ଏହି ଲୋକ ଅଦାଲତରେ ମୋଟ 3,64,261 ମାମଲାର ଫଇସଲା କରାଯାଇ 219,46,38,964 ଜରିମାନା ଏବଂ କ୍ଷତିପୂରଣ ବାବଦରେ ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଗଣେଶ ପୂଜା ତଥା ସରକାରୀ ଛୁଟି ପରିପ୍ରେକ୍ଷୀରେ ଶୁଣାଣି ଶିବିର ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ତାରିଖ ଗଣମାଧ୍ୟମ ଦ୍ୱାରା ଅବଗତ କରାଯିବ ବୋଲି ବିଭାଗ କହିଛି। ରାଜ୍ୟର 20 ଜିଲ୍ଲାରେ ଥିବା 26 ପିଏମ୍ସି ସରକାରୀ ଉଚ୍ଚ ବିଦ୍ୟାଳୟରେ କୃଷିଭିତ୍ତିକ ଧନ୍ଦାମୂଳକ ଶିକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ବିଦ୍ୟାଳୟ ଶିକ୍ଷାକୁ ଅଧିକ ଦକ୍ଷତା ଭିତ୍ତିକ ତଥା ରୋଜଗାରମୁଖୀ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ଓସେପା ଏବଂ ଓୟୁଏଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଚଳିତ ଶିକ୍ଷାବର୍ଷରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଏହି ପଦକ୍ଷେପ ମାଧ୍ୟମରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରତ୍ୟକ୍ଷ ତାଲିମ ସହ କ୍ଷେତ୍ର ପରିଦର୍ଶନର ସୁଯୋଗ ପାଇବେ ବୋଲି ଓସେପା ପକ୍ଷରୁ କୁହାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଉପକୂଳବର୍ତ୍ତୀ ମହାକାଳପଡ଼ା ବ୍ଲକରେ ଜାହାଜ ନିର୍ମାଣ କ୍ଲଷ୍ଟରକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଡକ୍ଟର

ଦୁର୍ଗାପ୍ରସନ୍ନ ନାୟକ କହିଛନ୍ତି। ଦୁହୁରିଆ ସ୍ଥିତ ଜିଲ୍ଲା ଦଳୀୟ କାର୍ଯ୍ୟାଳୟରେ ଗତକାଲି ଏହା ଉପରେ ଆଲୋକପାତ କରି ସେ କହିଛନ୍ତି, ଏଥିପାଇଁ ସରକାର 24,700 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ମହାବିଦ୍ୟାଳୟଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁଲିସ ପ୍ରଶାସନିକ ଅଧିକାରୀ, ଆଇନଜୀବୀ ଏବଂ ଶିକ୍ଷାବିତ୍ ପ୍ରମୁଖ ଯୋଗଦେଇ ସାଇବର ଅପରାଧ, ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ, ମହିଳା ଏବଂ ଶିଶୁ ସୁରକ୍ଷା ଆଇନ ଆଦି ଉପରେ ଆଲୋଚନା କରିଛନ୍ତି। ଦିବ୍ୟାଙ୍ଗଜନଙ୍କ ଅଧିକାର ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଏକ କାର୍ଯ୍ୟକ୍ରମ କୋରାପୁଟଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ଆୟୁକ୍ତ ଭ୍ରତତୀ ହରିଚନ୍ଦନ ଏଥିରେ ଯୋଗଦେଇ ଦିବ୍ୟାଙ୍ଗଜନଙ୍କ ଆଇନଗତ ଅଧିକାର ଉପରେ ଆଲୋକପାତ କରିଥିଲେ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଆଜି ନିକୁଞ୍ଜ ଲୀଳା ଅନୁଷ୍ଠିତ ହେବ। ଜନ୍ମାଷ୍ଟମୀଠାରୁ ଶ୍ରୀମନ୍ଦିରରେ ପାଳିତ ହୋଇ ଆସୁଥିବା ଶ୍ରୀକୃଷ୍ଣଙ୍କ ଲୀଳାକ୍ରମରେ ଆଜି ସନ୍ଧ୍ୟାଧୂପ ପରେ ଏହି ନୀତି ପାଳନ କରାଯିବ। ଗତକାଲି ଠାକୁରଙ୍କର ପବିତ୍ର ଦାବାଗ୍ନି ଲୀଳା ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲଠାରେ ଆସନ୍ତା 20 ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ ଗ୍ରାମାଞ୍ଚଳ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳରେ ଫୁଟବଲ କ୍ରୀଡ଼ା ପ୍ରତି ଥିବା ଆକର୍ଷଣକୁ ଦୃଷ୍ଟିରେ ରଖି ଏହି ପ୍ରତିଯୋଗିତା ଆୟୋଜନ କରାଯାଇଛି। ବାଂଲାଦେଶର ରାଜଧାନୀ ଢାକାଠାରେ ଆସନ୍ତା 13 ନଭେମ୍ବର ଦୃଷ୍ଟିବାଧିତ ଏସୀୟ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏଥିପାଇଁ 24 ଜଣିଆ ସମ୍ଭାବ୍ୟ ଭାରତୀୟ ଖେଳାଳି ମନୋନୟନ କରାଯାଇଛି। ଏଥିରେ ଓଡ଼ିଶାର 3 ଜଣ ଖେଳାଳି ଦେବରାଜ ବେହେରା, ନକୁଳ ବଡ଼ନାୟକ ଏବଂ ସୁଖରାମ ମାଝି ସ୍ଥାନ ପାଇଛନ୍ତି। ଖେଳାଳିମାନଙ୍କ ପାଇଁ ଚଳିତ ମାସ ଶେଷ ସପ୍ତାହରେ ବେଙ୍ଗାଲୁରୁଠାରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆଖିଧରାର କାରଣ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ବିମଳକାନ୍ତ ତ୍ରିପାଠୀ।
1: ନେତ୍ର ଝିଲି ଲାଲ ବର୍ଣ୍ଣ ହୋଇଯାଏ, ଏଥିରୁ ପାଣି ବୁହେ, ପରେ ପରେ ଅଠାଳିଆ ହୋଇ ଆଖିପତାରେ ଲାଗିଯାଏ, ଆଖିରୁ ବହୁତ ଲେନ୍ଦୁ ବାହାରେ। ସାଧାରଣତଃ ଶୋଇସାରି ଉଠିବା ପରେ ଆଖିପତା ଦୁଇଟି ଲାଗିଯାଇଥାଏ, ଏହାକୁ ପାଣିରେ ଧୋଇ ଖୋଲିବାକୁ ପଡ଼େ। ଆଖି ବହୁତ ଖୁଞ୍ଚି ରଗଡ଼ି ହୁଏ। ଏହିସବୁ ଲକ୍ଷଣ ଦୁଇଟି ଯାକ ଚକ୍ଷୁରେ ଏକ ସମୟରେ କିମ୍ବା ଗୋଟିଏ ପରେ ଅନ୍ୟ ଚକ୍ଷୁରେ ଦେଖାଯାଇଥାଏ। ଏହି ରୋଗକୁ ସାଧାରଣତଃ ଆଖିଧରା ରୋଗ କୁହାଯାଏ। ସମୟ ସମୟରେ ସାଧାରଣତଃ ବର୍ଷା ଋତୁରେ ଭୂତାଣୁ ଦ୍ୱାରା ହେଉଥିବା ଏହି ରୋଗ ସଂକ୍ରାମକ ରୋଗ ଭାବେ ଚାରିଆଡ଼େ ବ୍ୟାପିଥାଏ। ଏହା ମାଛିମାନଙ୍କ ଦ୍ୱାରା ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ। ଆଖିଧରା ରୋଗୀର ଗାମୁଛା, ଲୁଗାପଟା ଏବଂ ରୁମାଲ ବ୍ୟବହାର କରିବା ଦ୍ୱାରା ମଧ୍ୟ ଭଲ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ବର୍ଷା ଦିନେ ହେଉଥିବା ଆଖିଧରା ରୋଗ ସାଧାରଣତଃ ଭୂତାଣୁ ବା ଭାଇରସ୍ ଦ୍ୱାରା ବ୍ୟାପିଥାଏ। ବସ୍ଷ୍ଟାଣ୍ଡ, ସିନେମା ହଲ୍, ମେଳା ମହୋତ୍ସବ ହେଉଥିବା ସ୍ଥାନରେ, ଘର ଭିତରେ ସଭା ସମିତିମାନଙ୍କରେ ଜଣେ ଆଖିଧରା ରୋଗୀ ଥିଲେ

ଅନ୍ୟମାନଙ୍କୁ ବ୍ୟାପିଥାଏ। ଏଣୁ ଆଖିଧରା ରୋଗୀ ସ୍କୁଲ, କଲେଜ, ଅଫିସ, ହାଟ ବଜାରକୁ ଏବଂ ସଭା ସମିତିକୁ ଯିବାକୁ ବାରଣ କରାଯାଇଅଛି। ସେମାନେ କଳା ଚଷମା ପିନ୍ଧିଲେ ଭଲ। ବର୍ଷା ଦିନେ ନଦୀ ପୋଖରୀରେ ଗାଧୋଇଲେ ଏହି ରୋଗ ବ୍ୟାପିଥାଏ। ଭୂତାଣୁ ସାଧାରଣତଃ ବାୟୁ ଏବଂ ଜଳ ଦ୍ୱାରା ସଂକ୍ରମିତ ହୋଇଥାଏ। ସିଧାସଳଖ ରୋଗୀର ଆଙ୍ଗୁଠି ବାଜିବା ଦ୍ୱାରା ମଧ୍ୟ ଜଣଙ୍କ ଠାରୁ ଅନ୍ୟ ଜଣକୁ ସଂକ୍ରମିତ ହୋଇଥାଏ। ଆଖିଧରା ରୋଗ ହେଲେ ଆଖିପତା ଫୁଲିଯାଏ, କାନ ପାଖରେ ଗ୍ଲାଣ୍ଡ ଫୁଲି ଦରଜ ହୁଏ, ସକାଳୁ ଆଖିପତା ଲାଗିଯାଏ, ଶରୀରର ଭୂତାଣୁ ପ୍ରତିରୋଧକ ଶକ୍ତି କମିଗଲେ ଏହି ରୋଗ ହୋଇଥାଏ। ବାରମ୍ବାର ବର୍ଷାରେ ଓଦା ହେଲେ ଏହି ରୋଗ ହେବାର ସମ୍ଭାବନା ବେଶୀ ଥାଏ। ବର୍ଷା ଦିନେ ନଈ ପୋଖରୀ ପାଣି ଦୂଷିତ ହୋଇଥାଏ, ଏଥିରେ ଗାଧୁଆ ପାଧୁଆ କଲେ ଆଖିଧରା ରୋଗ ହେବାର ସମ୍ଭାବନା ଅଧିକ ଥାଏ। ରୋଗୀର ଲୁଗାପଟା, ଗାମୁଛା, ରୁମାଲ ଏବଂ ବିଛଣା ବ୍ୟବହାର କରିବେ ନାହିଁ। ବର୍ଷା ଦିନେ ଯେତେଦୂର ସମ୍ଭବ ସଭା ସମିତି, ହାଟ ବଜାର, ମେଳା ମହୋତ୍ସବ ଏବଂ ଭିଡ଼ରେ ବସ୍ ଏବଂ ଟ୍ରେନ୍ରେ ଯାତାୟତ ସୀମିତ କରିବେ। ମାଛି, ମଶା ଏବଂ ଅନ୍ୟାନ୍ୟ କୀଟପତଙ୍ଗ ନ ହେବା ପାଇଁ ଘର ଭିତର ଏବଂ ବାହାର ସଫା ରଖିବେ। ଶେଷରେ ପୁଷ୍ଟିକର ଖାଦ୍ୟ, ବ୍ୟାୟାମ କରି ରୋଗ ପ୍ରତିରୋଧକ

0: କରି ପାଣି ଦୂଷିତ ହୋଇଥାଏ। ଏଥିରେ ଗାଧୁଆ ପାଧୁଆ କଲେ ଆଖି ଦ୍ୱାରା ରୋଗ ହେବାର ସମ୍ଭାବନା ଅଧିକ ଥାଏ। ରୋଗୀର ଲୁଗାପଟା, ଗାମୁଛା, ରୁମାଲ ଏବଂ ବିଛଣା ବ୍ୟବହାର କରିବେ ନାହିଁ। ବର୍ଷା ଦିନେ ଯେତେ ଦୂର ସମ୍ଭବ ସଭା ସମିତି, ହାଟ ବଜାର, ମେଳା ମହୋତ୍ସବ ଏବଂ ଭିଡ଼ରେ ବସ୍ ଏବଂ ଟ୍ରେନ୍ରେ ଯାତାୟତ ସୀମିତ କରିବେ। ମାଛି, ମଶା ଏବଂ ଅନ୍ୟାନ୍ୟ କୀଟପତଙ୍ଗ ନ ହେବା ପାଇଁ ଘର ଭିତର ଏବଂ ବାହାର ସଫା ରଖିବେ। ଶେଷରେ ପୁଷ୍ଟିକର ଖାଦ୍ୟ, ବ୍ୟାୟାମ କରି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଉଚିତ। ଆଖିଧରା ରୋଗର ଉପଯୁକ୍ତ ଚିକିତ୍ସା କରିବାରେ ହେଳା କଲେ ଏହା ସ୍ୱଚ୍ଛ ପୋଟଳକୁ ଆକ୍ରାନ୍ତ କରିଥାଏ।
1: ଅମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣିଥିଲେ ଆଖିଧରାର କାରଣ। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ବିମଳକାନ୍ତ ତ୍ରିପାଠୀ। ଆକାଶବାଣୀ କଟକ ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ଉଦ୍ଯାପିତ ହେବ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ। ଅଧିବେଶନ ପରେ ବିଭିନ୍ନ ଦେଶର ଶୀର୍ଷ ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ପ୍ରତିନିଧିତ୍ୱ ଏବଂ ନୀତି ନିର୍ଦ୍ଧାରଣରେ ସଂସ୍କାର ମାଧ୍ୟମରେ ସଂସ୍ଥାଗତ ଢାଞ୍ଚା ପରିବର୍ତ୍ତନ ଉପରେ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ। ପଶ୍ଚିମବଙ୍ଗର ଜୁନପୁଟ ତଟବର୍ତ୍ତୀ ଗ୍ରାମରେ ସ୍ଥାପନ ହେବ କ୍ଷେପଣାସ୍ତ୍ର ପରୀକ୍ଷଣ ରେଞ୍ଜ ଏବଂ T20 ମହିଳା ଏସିଆ କପ୍ କ୍ରିକେଟରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍। ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆରମ୍ଭ ହୋଇଥିବା ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀର ଆଜି ହେଉଛି ଦ୍ୱିତୀୟ ତଥା ଅନ୍ତିମ ଦିବସ। ଗତକାଲି ପ୍ରଥମ ଦିବସରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ଦ୍ୱାରା ନୂଆଦିଲ୍ଲୀ ଘୋଷଣାନାମା 2026 ଗୃହୀତ ହୋଇଛି। ଏଥିରେ ଆନ୍ତର୍ଜାତିକ ସମସ୍ୟାଗୁଡ଼ିକର ଆଲୋଚନା, ସହଯୋଗ ଏବଂ କୂଟନୀତି ମାଧ୍ୟମରେ ଶାନ୍ତିପୂର୍ଣ୍ଣ ସମାଧାନ ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଛି। ସଦସ୍ୟ ଦେଶଗୁଡ଼ିକର ନେତୃବୃନ୍ଦ ପଶ୍ଚିମ ଏସିଆରେ ଜାରି ରହିଥିବା ପରିସ୍ଥିତି ନେଇ ଚିନ୍ତାବ୍ୟକ୍ତ କରିବା ସହ ଏହା ଯେଭଳି ଅଧିକ ଜଟିଳ ନ ହୁଏ ସେ ନେଇ ସର୍ବାଧିକ ସହନଶୀଳତା ଅବଲମ୍ବନ କରିବାକୁ ଆହ୍ୱାନ ଦେଇଛନ୍ତି। ଗତବର୍ଷ April 22 ଜମ୍ମୁ କାଶ୍ମୀରରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ସଦସ୍ୟ ଦେଶଗୁଡ଼ିକ ଆତଙ୍କବାଦର ମୁକାବିଲା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବ୍ରିକ୍ସ ସମ୍ମିଳନୀ ଭାରତ ଚତୁର୍ଥ ଥର ପାଇଁ ଆୟୋଜନ କରୁଛି। ଆଜି ବ୍ରିକ୍ସ ଶିଖର ସମ୍ମିଳନୀର ଦ୍ୱିତୀୟ ଦିନରେ ସଦସ୍ୟ ଦେଶ ଏବଂ ସହଭାଗୀ ଦେଶଗୁଡ଼ିକ ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ନିର୍ମାଣ ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରିବେ। ଏଥିରେ ଭାରତ ସମେତ ବେଲାରୁଷ, ବୋଲିଭିଆ, କାଜାଖସ୍ତାନ, କ୍ୟୁବା, ମାଲେସିଆ, ନାଇଜେରିଆ, ଥାଇଲାଣ୍ଡ, ଉଗାଣ୍ଡା, ଉଜବେକିସ୍ତାନ ଏବଂ ଭିଏତନାମ ଭାଗ ନେବେ। ଅଧିବେଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଜାଖସ୍ତାନ, ଫିଲିପାଇନ୍ସ, ଇଜିପ୍ଟ, ଦକ୍ଷିଣ ଆଫ୍ରିକା ଏବଂ ବୁରୁଣ୍ଡିର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ନାଇଜେରିଆ ଏବଂ ଉଗାଣ୍ଡାର ଉପରାଷ୍ଟ୍ରପତିଙ୍କ ସହ ମଧ୍ୟ ବୈଠକ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିନିଧିତ୍ୱ, ପ୍ରତିକ୍ରିୟାଶୀଳତା ଏବଂ ନୀତି ନିର୍ଦ୍ଧାରଣରେ ସଂସ୍କାର ମାଧ୍ୟମରେ ଅନ୍ତର୍ଜାତୀୟ ସ୍ତରୀୟ ସଂସ୍ଥାଗତ ଢାଞ୍ଚା ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇଛନ୍ତି। ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ଏହା ଅତ୍ୟନ୍ତ ଆବଶ୍ୟକ ବୋଲି ଶ୍ରୀ ମୋଦି କହିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀର ପ୍ରଥମ ଦିନରେ ନୂଆଦିଲ୍ଲୀ ଘୋଷଣାପତ୍ର ଗୃହୀତ ହେବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଏହି ଘୋଷଣାପତ୍ର ସଦସ୍ୟ ଦେଶଗୁଡ଼ିକର ସହଭାଗୀ ସଂକଳ୍ପକୁ ପ୍ରତିପାଦନ କରୁଛି। ଏହାର କାର୍ଯ୍ୟାନ୍ୱୟନ ପ୍ରତ୍ୟେକ ଅଂଶୀଦାର ରାଷ୍ଟ୍ରର ସହଭାଗୀ ଦାୟିତ୍ୱ ବୋଲି ଶ୍ରୀ ମୋଦି କହିଛନ୍ତି।
3: ବ୍ରିକ୍ସ ନ୍ୟୁ ଦିଲ୍ଲୀ ଡିକ୍ଲେରେସନ 2026 ଡ୍ରାଫ୍ଟ ପ୍ରସ୍ତୁତ ହେ। ଇସମେଁ ହମାରୀ ଚର୍ଚ୍ଚାଓଁ କା ସାର ପ୍ରମୁଖ ବୈଶ୍ୱିକ ଓ କ୍ଷେତ୍ରୀୟ ବିଷୟ ପର ହମାରୀ ଦୃଷ୍ଟିକୋଣ ସାମିଲ ହେ। ସାଥ ହି ବ୍ରିକ୍ସ କୋଅପରେସନ କୁ ଔର ସୁଦୃଢ଼ କରନେ କି ପ୍ରାଥମିକତା ସମାହିତ ହେ। କିସି ସଦସ୍ୟ କି ଓର ସେ ଆପତ୍ତି ବ୍ୟକ୍ତ ନହିଁ କି ଗଈ ହେ। ନ୍ୟୁ ଦିଲ୍ଲୀ ଡିକ୍ଲେରେସନ 2026 କୁ ସର୍ବସମ୍ମତି ସେ ଆଡପ୍ଟ କିଆ ଜାତା ହେ।
2: ବ୍ରିକ୍ ସଂଗଠନର 20 ପୂର୍ତ୍ତି ପାଳନ ଅବସରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃବୃନ୍ଦଙ୍କ ଦ୍ୱାରା 2 ସ୍ମାରକୀ ଡାକଟିକଟ ଉନ୍ମୋଚିତ ହୋଇଛି। ସମ୍ମିଳନୀର ଉଦ୍ଘାଟନୀ ସମାରୋହକୁ ସମ୍ବୋଧନ କରି ଶ୍ରୀ ମୋଦି ପ୍ରତିବର୍ଷ ଅଧ୍ୟକ୍ଷତା ପରିବର୍ତ୍ତନ ସତ୍ତ୍ୱେ ବ୍ରିକ୍ସ ସଦସ୍ୟ ଗୋଷ୍ଠୀର ସଂସ୍ଥାଗତ ଗତିଶୀଳତା ବଜାୟ ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।

0: ଏଥିପାଇଁ ବ୍ରିକ୍ସ ନିରନ୍ତରତା ଓ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ଉପରେ ସେ ପ୍ରସ୍ତାବ ଦେଇଛନ୍ତି। ଆଗାମୀ 20 ବର୍ଷ ପାଇଁ ନୂତନ ତଥା ମହତ୍ୱାକାଂକ୍ଷୀ ରୂପରେଖ ପ୍ରସ୍ତୁତ ଉପରେ କାର୍ଯ୍ୟ କରିବାକୁ ଶ୍ରୀ ମୋଦି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଆହ୍ୱାନ ସମୟରେ ସହାୟତା ବୃଦ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନାବିକଙ୍କୁ ଜରୁରୀକାଳୀନ ସହାୟତା ପ୍ରଦାନ କରିବା ପାଇଁ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସାମୁଦ୍ରିକ କର୍ତ୍ତୃପକ୍ଷ ଏବଂ କୂଟନୈତିକ ମିଶନଗୁଡ଼ିକ ସମନ୍ୱୟ ମାଧ୍ୟମରେ କାର୍ଯ୍ୟ କରିବା ଉଚିତ। ବିଶ୍ୱ ବାଣିଜ୍ୟରେ ନାବିକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରକ୍ଷା କରୁଥିବା ବେଳେ ସଙ୍କଟ ସମୟରେ ପ୍ରାୟତଃ ସେମାନେ ସମର୍ଥନର ଅଭାବ ଅନୁଭବ କରନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: इसके माध्यम से संबंधित देशों की मैरिटाइम अथॉरिटी और मिशंस को जोड़ा जाएगा। इससे डिस्ट्रेस अलर्ट्स, मेडिकल असिस्टेंस, परिवारों को सूचना तथा इवैक्यूएशन में सहयोग दिया जा सकता है।
0: ନୂଆ ଦିଲ୍ଲୀର ଭାରତ ମଣ୍ଡପମରେ ଗତକାଲି ବ୍ରିକ୍ସ ନେତୃବୃନ୍ଦଙ୍କ ସମ୍ମାନାର୍ଥେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଆୟୋଜିତ ରାତ୍ରିଭୋଜରେ ନବରସ ଦ ୟୁନିଭର୍ସ ଅଫ୍ ସେୟାର୍ଡ ଇମୋସନ୍ସ ଶୀର୍ଷକ ସ୍ୱତନ୍ତ୍ର ସାଂସ୍କୃତିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ଏଥିରେ ବ୍ରିକ୍ସ ସିମ୍ଫୋନୀ, ୱାନ୍ ରିଦିମ୍, ମେନି କଲ୍ଚର୍ସ ମାଧ୍ୟମରେ ବ୍ରିକ୍ସ ସଦସ୍ୟ ଓ ଅଂଶୀଦାର ରାଷ୍ଟ୍ରଗୁଡ଼ିକର ସଙ୍ଗୀତଜ୍ଞମାନେ ସଙ୍ଗୀତ ପରିବେଷଣ କରିଥିଲେ। ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲାର ଜୁନୁପୁର ତଟବର୍ତ୍ତୀ ଗ୍ରାମରେ ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ର ପରୀକ୍ଷଣ ରେଞ୍ଜ ସ୍ଥାପନ କରାଯିବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଡିଆର୍ଡିଓର ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଶ୍ରୀ ଅଧିକାରୀ କହିଛନ୍ତି, ପଶ୍ଚିମବଙ୍ଗର ବିକାଶ ଦିଗରେ ଏହି ପ୍ରକଳ୍ପ ସହାୟକ ହେବ। ଓଡ଼ିଶାର ଚାନ୍ଦିପୁର ଏବଂ ଆନ୍ଧ୍ରପ୍ରଦେଶର ପ୍ରସ୍ତାବିତ ପରୀକ୍ଷଣ କେନ୍ଦ୍ର ପରେ ଜୁନୁପୁରଠାରେ ଏହା ତୃତୀୟ ପରୀକ୍ଷଣ କେନ୍ଦ୍ର ହେବ। ଚାନ୍ଦିପୁରଠାରେ 2 ଉତ୍କ୍ଷେପଣ ସ୍ଥାନ ରହିଥିବା ବେଳେ ବଙ୍ଗୋପସାଗର 70 କିଲୋମିଟର ଦୂରରେ ପ୍ରସ୍ତାବିତ ଜୁନୁପୁର ପରୀକ୍ଷଣ କେନ୍ଦ୍ର ରହିଛି। ମୁମ୍ବାଇ ଗସ୍ତର ଆଜି ଦ୍ୱିତୀୟ ଦିନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏସିଆଟିକ୍ ସୋସାଇଟି ଅଫ୍ ମୁମ୍ବାଇ ପରିଦର୍ଶନ କରିବା ସହ ଷଷ୍ଠ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀରେ ଯୋଗଦେବେ। ଏସିଆଟିକ୍ ସୋସାଇଟି ଅଫ୍ ମୁମ୍ବାଇରେ ଶ୍ରୀ ଶାହା ଆଜି ଶ୍ରୀ ଗଣେଶ ଧ୍ୟାନାରତୀ ଶୀର୍ଷକ ପାଣ୍ଡୁଲିପିର ଏକ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ। ଏଥିସହିତ ଶ୍ରୀ ଶାହା ପୁସ୍ତକାଳୟ ପରିଦର୍ଶନ କରି ପାଣ୍ଡୁଲିପି ସଂରକ୍ଷଣ ପ୍ରୟୋଗଶାଳାର କାର୍ଯ୍ୟ ନିରୀକ୍ଷଣ କରିବେ। ଏହି ଅବସରରେ ଶ୍ରୀ ଶାହା ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଆଜି ମଧ୍ୟ ସେ ବାନ୍ଦ୍ରା ରତ୍ନ ଏବଂ ଆଭୂଷଣ ରପ୍ତାନୀ ପରିଷଦର ପୁରସ୍କାର ପ୍ରଦାନ ସମାରୋହରେ ଯୋଗଦେବେ। ଆସନ୍ତାକାଲି ମୁମ୍ବାଇ ଗସ୍ତର ତୃତୀୟ ଦିନରେ ମନ୍ତ୍ରୀ ଶ୍ରୀ ଶାହା ସିଡ୍କୋ ପ୍ରଦର୍ଶନୀ କେନ୍ଦ୍ରରେ କେନ୍ଦ୍ରୀୟ ରାଜଭାଷା ସମ୍ମିଳନୀରେ ଯୋଗଦେବା ସହ ଲାଲବାଗ ଚାରାଜାଙ୍କ ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1386 ବୃଦ୍ଧି ପାଇଛି। 8 ପ୍ରଭାବିତ ଜିଲ୍ଲାରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଛି। ଗତମାସ 26 ତାରିଖରେ ନେପାଳ ତିବତ ସୀମାବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟାରେ ଉତ୍ତର ଓ କେନ୍ଦ୍ରୀୟ ନେପାଳର ଅନେକଗୁଡ଼ିଏ ଗାଁ ଏବଂ ସହର କ୍ଷତିଗ୍ରସ୍ତ ହୋଇଥିଲା। ନେପାଳର ଜାତୀୟ ବିପର୍ଯ୍ୟୟ ହ୍ରାସ ଏବଂ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଉଦ୍ଧାର ହୋଇଥିବା ମୃତଦେହଗୁଡ଼ିକ ମଧ୍ୟରୁ 104 ଚିହ୍ନଟ କରାଯାଇ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏପର୍ଯ୍ୟନ୍ତ 5130 ଜଣ ନିଖୋଜ ଥିବା ଜଣାପଡ଼ିଛି। ଇରାକ ମେସାନ ଅଞ୍ଚଳରେ ସେନା ଅଭିଯାନର କମାଣ୍ଡରକୁ ପଦଚ୍ୟୁତ କରିଛି। ଇରାନ ସହ ସଂଲଗ୍ନ ସଲାମଚେହ ସୀମା ପୋଷ୍ଟକୁ ମଧ୍ୟ ଅସ୍ଥାୟୀ ଭାବେ ବନ୍ଦ କରିବା ଲାଗି ଇରାକ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସାଉଦି ଆରବର ଇଷ୍ଟ ୱେଷ୍ଟ ପାଇପ୍ଲାଇନ୍ ଉପରେ ଡ୍ରୋନ୍ ଆକ୍ରମଣ ନେଇ ଯାଞ୍ଚ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଏହି ପାଇପ୍ଲାଇନ୍ ଉପରେ ଇରାକ ଡ୍ରୋନ୍ ଆକ୍ରମଣ କରିଥିବା ନେଇ ସାଉଦି ଆରବ ଅଭିଯୋଗ କରିଥିବା ବେଳେ କୌଣସି ପଦକ୍ଷେପ ନେବା ବଦଳରେ ସାଉଦି ଆରବ ଇରାକ ସରକାରଙ୍କ ଆକ୍ରମଣକୁ ସମର୍ଥନ କରିବା ଲାଗି ନିଷ୍ପତ୍ତି ନେଇଥିଲା। ଅନ୍ୟପକ୍ଷରେ ୟେମେନରେ ହୁଥି ବିଦ୍ରୋହୀମାନେ ଦାବି କରିଛନ୍ତି, ସାଉଦି ଆରବ ଗତ 48 ଘଣ୍ଟା ମଧ୍ୟରେ ୟେମେନରେ 100+ ଥର ଆକ୍ରମଣ କରିଛି। ତେବେ କୂଟନୈତିକ ସ୍ତରରେ ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି। ନୂଆଦିଲ୍ଲୀରେ ଚାଲିଥିବା 18 ବ୍ରିକ୍ସ ଶିଖର ସମ୍ମିଳନୀରେ ଆବୁଧାବିର ଯୁବରାଜ ଶେଖ୍ ଖାଲିଫ୍ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହାନ୍ ଇରାନ ରାଷ୍ଟ୍ରପତି ଡକ୍ଟର ମାସୁଦ୍ ପେଜେକ୍ସିଆନ୍ଙ୍କ ସହ ସାକ୍ଷାତ କରିଛନ୍ତି। ଟି20 ମହିଳା ଏସିଆ କପ୍ କ୍ରିକେଟ୍ ଫାଇନାଲ୍ରେ ଆଜି ସନ୍ଧ୍ୟାରେ ଦୁବାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 8 ମ୍ୟାଚ୍ ଆରମ୍ଭ ହେବ। 7 ଚମ୍ପିୟନ୍ ଭାରତ ଗ୍ରୁପ୍ ଏ'ର ଶ୍ରେଷ୍ଠ ପ୍ରଦର୍ଶନକାରୀ ଦଳ ଭାବେ ସମସ୍ତ ମ୍ୟାଚ୍ରେ ବିଜୟ ହାସଲ କରି ଫାଇନାଲ୍ରେ ପହଞ୍ଚିଛି। ମହିଳା ଏସିଆ କପ୍ କ୍ରିକେଟ୍ ଇତିହାସରେ ଭାରତ 7 ଟାଇଟଲ୍ ଜିତିଥିବା ବେଳେ 2024 ଶ୍ରୀଲଙ୍କା ଭାରତକୁ ପରାସ୍ତ କରି ଚମ୍ପିୟନ୍ ହୋଇଥିଲା। ଚଳିତ ବର୍ଷର ଟେନିସ୍ ଟୁର୍ଣ୍ଣାମେଣ୍ଟ ୟୁଏସ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲ୍ ମ୍ୟାଚ୍ ଟପ୍ ସିଡ୍ ଆଲେକ୍ଜାଣ୍ଡାର ଜେଭରେଭ୍ ଓ ଅଷ୍ଟମ ସିଡ୍ ଆମେରିକାର ବେନ୍ ସେଲ୍ଟନ୍ ଆଜି ଟାଇଟଲ୍ ହାସଲ ପାଇଁ ଖେଳିବେ। ସେହିଭଳି ନ୍ୟୁୟର୍କର ଆର୍ଥର୍ ଆସେ ଷ୍ଟାଡିୟମ୍ରେ ଖେଳାଯାଇଥିବା

0: ୟୁଏସ୍ ଓପନ୍ ମହିଳା ସିଙ୍ଗଲ୍ସ ଫାଇନାଲ୍ ମ୍ୟାଚ୍ରେ ଏଲିନା ରିବାକିନା ଆରିନା ସାବାଲେଙ୍କାଙ୍କୁ 6-4, 5-7 ଓ 5-2 ସେଟ୍ରେ ପରାସ୍ତ କରିଛନ୍ତି। ଏହା ରିବାକିନାଙ୍କ ପ୍ରଥମ ୟୁଏସ୍ ଓପନ୍ ଟାଇଟଲ୍ ହୋଇଥିବା ବେଳେ ତୃତୀୟ ଗ୍ରାଣ୍ଡସ୍ଲାମ୍ ଚମ୍ପିଅନ୍ସିପ୍। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଟି20 ଅନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳାର ଆଜି ପ୍ରଥମ ମ୍ୟାଚ୍ ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା 7:00 ମ୍ୟାଚ୍ ଆରମ୍ଭ ହେବ। ଏହି ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ମଙ୍ଗଳବାର ଓ ଶେଷ ମ୍ୟାଚ୍ ଆସନ୍ତା ଗୁରୁବାର ଦିନ ସେହି ସମୟରେ ସେହି ଷ୍ଟାଡିୟମ୍ରେ ଖେଳାଯିବ। ପାଣିପାଗ ବିଭାଗ ଗୁଜରାଟ ସମେତ ମଧ୍ୟପ୍ରଦେଶ, ସୌରାଷ୍ଟ୍ର ଏବଂ କଚ୍ଛ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି। ଏହାବ୍ୟତୀତ ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ହରିୟାଣା, ପଞ୍ଜାବ, ଚଣ୍ଡିଗଡ଼, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ସିକ୍କିମ୍ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ଉଦ୍ଯାପିତ ହେବ 18 ବ୍ରିକ୍ସ ଶିଖର ସମ୍ମିଳନୀ। ଅଧିବେଶନ ପରେ ବିଭିନ୍ନ ଦେଶର ଶୀର୍ଷ ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ପ୍ରତିନିଧିତ୍ୱ ଏବଂ ନୀତି ନିର୍ଦ୍ଧାରଣରେ ସଂସ୍କାର ମାଧ୍ୟମରେ ସଂସ୍ଥାଗତ ଢାଞ୍ଚା ପରିବର୍ତ୍ତନ।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ସମୟ 7:25। ଆରମ୍ଭ କରୁଛୁ କିଶୋର ସ୍ୱର। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରୁଛନ୍ତି ବୀଣାପାଣି ସିଂ ଏବଂ ନିବେଦିତା ବାରିକ।

0: ହରେ ପିଲାଏ, ଭକ୍ତିର ଭାବଧାରାରେ ତ ଆମେ ସମସ୍ତେ ମଜିଗଲୁ, ଆଉ ନୈସର୍ଗିକ ଶାନ୍ତିରେ ମଧ୍ୟ ବୁଡ଼ିଗଲୁ, ହଁ ନା? ଯେମିତି ଧାରା ଶ୍ରାବଣରେ ସ୍ୱର୍ଗୀୟ ତୃପ୍ତି ଲାଭ କରେ ବର୍ଷା ଋତୁ, ଆଉ ସେ ଯେତେବେଳେ ବିଦାୟ ନିଏ ସେତେବେଳେ ଭରା ଭାଦ୍ରବର ଅର୍ଘ୍ୟ ଥାଳି ଘେନି ପହଞ୍ଚି ଯାଏ ଶରତ ଋତୁ ଚତୁର୍ଦ୍ଦିଗରେ ଶରତ ଶ୍ରୀ।
1: ହଁ ରେ ପିଲାଏ, ଧରା ପକ୍ଷରେ ଶରତ, ଦିଗେ ଦିଗେ ଶାରଦୀୟ ଶୁଭ୍ର ସଭା, କି ଅପୂର୍ବ ମନଲୋଭା ସେ ଦୃଶ୍ୟ, ଆଉ ପୁଣି ତା ପୂଜା ପର୍ବ।
0: ହଁ ରେ ପିଲାଏ, ଶରତ ଋତୁର ପୂଜା ପର୍ବ ବିଶ୍ୱବାସୀଙ୍କ ମନକୁ କରେ ନିର୍ମଳ ଆଉ ପବିତ୍ର। ସ୍ୱଚ୍ଛ ଶୋଭାମୟ ପରିବେଶ ଭିତରେ ପଡେ ଅଗ୍ରପୂଜ୍ୟ ପ୍ରଥମେଶ୍ୱରଙ୍କର ପୂଜା। ସେ ସର୍ବଶକ୍ତିମାନ, ସକଳ ଶାସ୍ତ୍ରର ଜ୍ଞାନୀ ସେ, ସେ ଅନ୍ତର୍ଯ୍ୟାମୀ, ସେ ଗୌରୀ ନନ୍ଦନ, ଗଜବଦନ, ଗଜାନନ, ବୁଦ୍ଧି ବିଧାତା, ଜ୍ଞାନର ଭଣ୍ଡାର ସେ, ପୁଣି ପାର୍ବତୀ ନନ୍ଦନ।
1: ହଁ ରେ ପିଲାଏ, ପ୍ରଭୁଙ୍କର ଅନେକ ନାମ ରହିଛି, ସେ ବିଦ୍ୟାଦାତା, ସିଦ୍ଧି ବିନାୟକ, ସେ ବକ୍ରତୁଣ୍ଡ, ପ୍ରଭୁ ଲମ୍ବୋଦର, ଏମିତି ଅନେକ। ତାଙ୍କଠାରେ ଆମର ଏତିକି ପ୍ରାର୍ଥନା, ହେ ପାର୍ବତୀ ଶଙ୍କର ପ୍ରିୟ ପୁତ୍ର, ତୁମେ ପରା ସୁଖ ଦେଇ ଦୁଃଖ ହର, ଦୂର କର ପ୍ରଭୁ ସବୁ ଅଜ୍ଞାନ ଅନ୍ଧକାର, ସବୁ ଦୁଃଖ କଷ୍ଟ, ବିବିଧ ସଙ୍କଟ, ପ୍ରଦାନ କର ସଭିଙ୍କୁ ବିଦ୍ୟା ବୁଦ୍ଧି ଆଉ ଶୁଭ ଆଶିଷ।

0: ପିଲାଏ ଶାସ୍ତ୍ରୀୟ ମତରେ ବାଧା ବିଘ୍ନ ଦୂରୀକରଣ, ସୁଖ ସମୃଦ୍ଧି ଏବଂ ଜ୍ଞାନ ଆହରଣ ପାଇଁ ଯେଉଁ ଅଦୃଶ୍ୟ ଶକ୍ତି କାମ କରିଥାଏ ତାହାର ପ୍ରତୀକ ହେଉଛନ୍ତି ଶ୍ରୀ ଗଣେଶ। ସେଥିପାଇଁ ସେ ବିଘ୍ନ ନାଶକ, ସିଦ୍ଧି ବିନାୟକ ଭାବରେ ପରିଚିତ। ପ୍ରତ୍ୟେକ ଶୁଭ କାର୍ଯ୍ୟର ଆରମ୍ଭ ପୂର୍ବରୁ ଶ୍ରୀ ଗଣନାଥଙ୍କର ପୂଜନ ନିଶ୍ଚିତ ଭାବରେ କରାଯାଏ। ତେବେ ପୌରାଣିକ ବିଷୟବସ୍ତୁ ଅନୁସାରେ ମା ପାର୍ବତୀ ଦେବୀ ଗାଧୋଇବା ପୂର୍ବରୁ ଶରୀରରେ ହଳଦୀ ପ୍ରଲେପନ କରୁଥିଲେ, ଆଉ ସେହି ସମୟରେ ମନରେ ଏକ ସନ୍ତାନ ଚିନ୍ତନ କରି ଗଣେଶଙ୍କୁ ସୃଷ୍ଟି କରି ଜୀବନ୍ୟାସ ଦେଇଥିଲେ।
1: ତେବେ ଏଥର ଶ୍ରୀ ଗଣେଶଙ୍କ ଉପରେ ସୁନ୍ଦର ଭଜନଟିଏ ଶୁଣିବା।

0: ଭବିଷ୍ୟତରେ ପିଲାଏ ଯେଉଁ ପବିତ୍ର ମାଟିର ଦେବତା ହେଉଛନ୍ତି ସ୍ୱୟଂ ଜଗତର ନାଥ ଜଗନ୍ନାଥ, ଯେଉଁଠି ପାଳନ କରାଯାଏ ବାର ମାସରେ ତେର ପର୍ବ, ତେବେ ଆସ ଏହିସବୁକୁ ନେଇ ଭିନ୍ନ ସ୍ୱାଦର ସଙ୍ଗୀତ ରୂପକଟିଏ ଶୁଣି ନବା। ନା ହେଲା ଆମ ଓଡ଼ିଶା।
1: ଓଡ଼ିଶା ଆମ ଜନ୍ମଭୂମି, ଓଡ଼ିଆ ଆମ ଭାଷା। ଅନ୍ୟ ଭାଷାଭାଷୀ ଅଞ୍ଚଳ ପରି ଆମର ମଧ୍ୟ ନିଜସ୍ୱ ସଂସ୍କୃତି ଅଛି, ତାହା ହେଉଛି ଦେବ ସଂସ୍କୃତି, ଶ୍ରୀ ଜଗନ୍ନାଥ ଧର୍ମ ଓ ଜଗନ୍ନାଥ ସଂସ୍କୃତି। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ପରେ ଶ୍ରୀ ଜଗନ୍ନାଥ ସଂସ୍କୃତି ହିଁ ଓଡ଼ିଶାକୁ ପରିଚିତ କରାଇ ଦିଏ ଭାରତ ବର୍ଷରେ ଓ ବାହାର ରାଷ୍ଟ୍ରମାନଙ୍କରେ। ଏ ଜାତିର ଇତିହାସର ପଟାନ୍ତର ନାହିଁ, ବୀରତ୍ୱର ସୀମା ନାହିଁ, ତ୍ୟାଗର ପରାକାଷ୍ଠା ଅତୁଳନୀୟ, ଯଶ ଆଉ ଗୌରବରେ ଗରିଆନ, ଆଉ ଏ ଜାତିର ସ୍ୱାଭିମାନ ଆମେ ଓଡ଼ିଆ।

ଓଡ଼ିଆ ଏକ ଧର୍ମପ୍ରାଣ ଜାତି। ସେ ମାଟି ପଥରକୁ ପୂଜା କରିବା ସହିତ ଗଛ ପଥରକୁ ବି ପୂଜା କରିଥାଏ। ସେଇଥିପାଇଁ ତ ଓଡ଼ିଆର ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦାରୁରେ ଗଢ଼ା। ତା ପାଇଁ ବୃକ୍ଷଲତା, ଗ୍ରହ ନକ୍ଷତ୍ର, ପାହାଡ଼, ପବନ, ଅଗ୍ନି, ଜଳ, ପୃଥିବୀ, ପ୍ରକୃତି ଯାହା କିଛି ଦୃଶ୍ୟମାନ ସେସବୁ ବାସ୍ତବିକ ଭଗବାନଙ୍କ ସ୍ୱରୂପ। ତା ପାଇଁ ତୁଳସୀ ଗଛରେ ମଧ୍ୟ ଠାକୁରାଣୀ ଅଛନ୍ତି। ସେଇଥିପାଇଁ ଓଡ଼ିଆ ବୋହୂ ଗାଧୋଇ ସାରି ବେକରେ ଓଦା ଲୁଗାକାନି ଗୁଡ଼େଇ ତୁଳସୀ ଚଉରାରେ ପାଣି ଦେଇ ମନର କଥା କୁହେ। ଏ ଜାତିର ବିଶ୍ୱାସ, ଆମେ ଯାହା ଦେଖୁ ଓ ଯାହା ସଂସ୍ପର୍ଶରେ ଆସୁ ତହିଁରେ ଭଗବାନଙ୍କ ଅସ୍ତିତ୍ୱ ବିଦ୍ୟମାନ।

ଆମ ଦେଶ ନିଃସନ୍ଦେହରେ ଏକ ପର୍ବବହୁଳ ଦେଶ। ପର୍ବ ପାଳିବା ଅର୍ଥ ପବିତ୍ର ହୃଦୟ ଓ ପରିବେଶରେ ଶ୍ରଦ୍ଧାର ସହିତ ପାରମ୍ପରିକ ରୀତିରେ ପୂଜା କରିବା। ତେଣୁ କେତେ କଥା ଉପକଥାକୁ ଆଧାର କରି ମଣିଷ ସୃଷ୍ଟି କରିଛି ବିଭିନ୍ନ ପର୍ବପର୍ବାଣୀ। ଆଉ ଏହି ପର୍ବପର୍ବାଣୀ ସହିତ ବିଶେଷ କରି ଗ୍ରାମ୍ୟ ଜୀବନର ନିଖୁଣ ସମ୍ପର୍କ ରହିଛି। ପର୍ବର ଯଥାର୍ଥ ରୂପକୁ ଦେଖିବାକୁ ଗଲେ ଆମକୁ ପଲ୍ଲୀକୋଳକୁ ଯିବାକୁ ହୁଏ, ଯେଉଁଠିକି ପ୍ରକୃତରେ ଉପଭୋଗ କରି ହୁଏ ରଜରେ ମଉଜ। କାରଣ ସମଗ୍ର ପୃଥିବୀରେ ବୋଧ ହୁଏ ଆମେ ହେଉଛୁ ଏକମାତ୍ର ଜାତି ଯେଉଁମାନେ ସକଳ ପରିବେଶ ଓ ପରିସ୍ଥିତିରେ ନିଜକୁ ସାମିଲ କରିପାରୁ। ଆମ ଦୃଷ୍ଟିରେ ଉପରେ ଧର୍ମ ତଳେ ବସୁଧା, ଆଉ ଏ ବସୁଧା ରୂପୀ ପୃଥିବୀ ଆଉ ପ୍ରକୃତି ମଧ୍ୟରେ ଦୈବୀ ଶକ୍ତି ନିହିତ, ମାତୃଶକ୍ତି ନିହିତ। ତେଣୁ ଆମ ଚିନ୍ତାଧାରାରେ ସେହି ବସୁଧାରାଣୀ ପ୍ରକୃତି ମଧ୍ୟ ରଜସ୍ୱଳା ହୁଏ। ତାହା ହିଁ ରଜ ପର୍ବର ମହତ୍ତ୍ୱ।

କିମ୍ବଦନ୍ତୀ ମାନଙ୍କୁ ନେଇ ଅନେକ ସୁନ୍ଦର ସୁନ୍ଦର କାହାଣୀ ମାନ ଗଢି ଉଠିଛି। ତା ମଧ୍ୟରୁ ତପୋଇ କାହାଣୀ ଅନ୍ୟତମ। ତପୋଇର କାହାଣୀକୁ ଅନୁଧ୍ୟାନ କଲେ ଜଣା ଯେ ଯେତେବେଳେ ସାଧବ ପୁଅମାନେ ବଣିଜ ପାଇଁ ତାଙ୍କ ନାଁ ସମୁଦ୍ର ବୁକୁରେ ମେଲେଇ ଦଉଥିଲେ, ସାଧବ ବୋହୂମାନେ ତାଙ୍କର ଶୁଭ ମନାସିବା ପାଇଁ ବୋଇତର ମଙ୍ଗରେ ପୂଜାର୍ଚ୍ଚନା କରି ସେମାନଙ୍କୁ ବିଦାୟ ଦେଉଥିଲେ। ସମୁଦ୍ରର ନୀଳ ଉର୍ମିମାଳାକୁ ଅତିକ୍ରମ କରି ଦୂର ରାଇଜକୁ ଯାଇ ବଣିଜ କରି ଭଲରେ ଭଲରେ ସେମାନେ ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରୁଥିଲେ।

ଓଡ଼ିଶାରେ ପାଳିତ ହେଉଥିବା ପର୍ବପର୍ବାଣୀ ମାନଙ୍କ ମଧ୍ୟରୁ ଫଗୁଣ ମାସର ଦୋଳ ଯାତ୍ରା ଅନ୍ୟତମ। ଏହି ପର୍ବର ବିଶେଷତ୍ୱ ହେଲା ଫଗୁ। ଆଉ ଫଗୁଣର ଫଗୁ ହେଉଛି ପ୍ରେମର ରଙ୍ଗ, ରାଧା କୃଷ୍ଣଙ୍କ ପ୍ରେମର ପ୍ରତୀକ। ତେଣୁ ଦୋଳଯାତ୍ରାରେ ରାଧାକୃଷ୍ଣଙ୍କୁ ବିମାନରେ ବସେଇ ଲୋକମାନେ ମହା ଆନନ୍ଦରେ ଫଗୁ ଖେଳି ଖେଳି ଯାଆନ୍ତି। ଏହା ହିଁ ପ୍ରେମ, ଏହା ହିଁ ଓଡ଼ିଶାର ସଂସ୍କୃତି।

0: ଶୁଣିଲ ତ ପିଲାଏ ସଙ୍ଗୀତ ରୂପକ ଆମ ଓଡ଼ିଶା। ଏଥର ପିଲାଏ ସମୟ ହେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ ସବୁ କେମିତି ଲାଗିଲା ମତାମତ ଜଣାଇ ଚିଠି ଦବ। ଆମକୁ ଚିଠି ଲେଖିବାର ଠିକଣା
1: କିଶୋରସ୍ୱର ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନକୋଡ 7570002। ତେବେ ଆଜି ଏଇଠି ରହୁଛୁ ପିଲାଏ, ପୁଣି କଥାବାର୍ତ୍ତା ହେବା ଆସନ୍ତା ରବିବାର ଠିକ ସକାଳ 7:25। ଆମେ ଦୁହେଁ ତୁମରି ଅପା, ମୁଁ ବୀଣାପାଣି ସିଂ
0: ଆଉ ମୁଁ ନିବେଦିତା ବାରିକ।

ଏଇଠି ଶେଷ କରୁଛୁ କିଶୋର ସ୍ୱର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ବୀଣାପାଣି ସିଂ ଏବଂ ନିବେଦିତା ବାରିକ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ, ପ୍ରଚାରିତ ହେଉଛି 102.9 ମେଗାହର୍ଜରେ। ଆଧୁନିକ ଗୀତଟିଏ ଶୁଣନ୍ତୁ, ଗାଇଛନ୍ତି କଣ୍ଠଶିଳ୍ପୀ ବାବୁଲ।

0: ଆକାଶବାଣୀ ବାରିପଦାର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ବାରିପଦା ପରିସରକୁ ଆପଣମାନଙ୍କୁ ସ୍ୱାଗତ କରୁଛୁ ଶ୍ରୋତା ବନ୍ଧୁ, ନମସ୍କାର। ଆସନ୍ତୁ ଆଜି ଯେଉଁମାନେ ଫୋନ୍ କରୁଛନ୍ତି ତାଙ୍କ ସହିତ କଥା ହେବା ଆଉ ଅନୁରୋଧର ଗୀତ ଶୁଣିବା। ହ୍ୟାଲୋ, ଆଚ୍ଛା ନରେନ୍ଦ୍ର ଭାଇ, ଆପଣ ଯୋଉ ଟେଲରିଂ କରୁଥିଲେ ଏବେ ଜାରି ରହିଛି ନା ନାହିଁ? ଏବେ ତ ଆଗକୁ ଆସୁଛି ସବୁ, ଗଣେଶ ପୂଜା ଠୁ ଷ୍ଟାର୍ଟ ହେଇଯିବ, ସେଥିପାଇଁ ପାର୍ବଣ ପହଞ୍ଚିଲେ ଆରମ୍ଭ ହବ ନା ଏବେଠୁ ଆପଣଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇ ସାରିଲେଣି? ଆଚ୍ଛା
1: ସିନ୍ଦୁର
0: ବିନ୍ଦୁ କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ବୃନ୍ଦାବନ ରାଉଳ, ଲାବନ୍ତ ବେହେରା, ଲକ୍ଷ୍ମୀନାରାୟଣ ବାଘ, ରବୀନ୍ଦ୍ର ମେହେର, ରାସ ବେହେରା, ଆଉ ଯେତେ ସବୁ ଶୁଣୁଛନ୍ତି ସମସ୍ତଙ୍କୁ।
0: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ।
1: ନମସ୍କାର।
0: ନମସ୍କାର।

0: ହ୍ୟାଲୋ,
1: ଦୋଳ ଗୋବିନ୍ଦ ମିଶ୍ର ସ୍କୁଲେଇ ଗାଁ କେନ୍ଦ୍ରା ବ୍ଲକ ଦାସଟା ଜିଲ୍ଲା।
0: କେମିତି ଅଛନ୍ତି ଦୋଳ ଗୋବିନ୍ଦ ଭାଇ?
1: ଆଜ୍ଞା ଟିକେ ଜ୍ୱର ରହିଯାଇଛି ଆଜ୍ଞା, ଟିକେ ମୋର ମ୍ୟାଡମଙ୍କୁ ବି ଜ୍ୱର ହେଇଯାଇଛି।
0: ବର୍ତ୍ତମାନ ଯେହେତୁ ଭାଇରାଲ ଫିଭର ହଉଛି, ତେଣୁ ଆପଣମାନେ ସତର୍କ ରହିବା ଦରକାର। ବର୍ଷା କେତେବେଳେ କେମିତି ହେଇଯାଉଛି ସେଥିରେ ଉଦା ହେବା କଥା ନୁହେଁ, ପୁରା ସତର୍କ ରହିବା ଦରକାର। ଆଉ କଣ ସବୁ ଚାଲିଛି ଆପଣଙ୍କ ଅଞ୍ଚଳରେ? ଆପଣ ତ ପୂଜା ବେଶୀ କରନ୍ତି,
1: ଗଣେଶ ପୂଜା ଆସୁଛି, ଏଟା ପୂଜା କରାହବ।
0: ଆପଣ ଗୋଟେ ଦିନରେ ହାରାହାରି ଗଣେଶ ପୂଜା ହେଇଯାଏ?
1: 11 ବଜିଯାଏ। ଆମେ ଦୁଇ ଭାଇ ଆଉ ମୋର ବାପା ତିନିଜଣ, ଆମେ ଜଣେ 7ଟା ଲେଖା ପୁରା ପଡ଼ିଯିବ ଆଜ୍ଞା।
0: ହଁ, କାହିଁକି ନା ଗଣେଶ ପୂଜା ପ୍ରାୟ ସବୁଆଡେ ହୁଏ, ଦୋକାନ ବଜାର ଆରମ୍ଭ କରି ସ୍କୁଲ କଲେଜରେ ତ ହୁଏ, ଆଉ ପିଲାମାନେ କରନ୍ତି। ସେ ସ୍କୁଲ କଲେଜକୁ ଆପଣ ପ୍ରାଥମିକତା ଦଉଥିବେ? କାରଣ ଛୋଟ ଛୋଟ ପିଲାମାନେ
1: ସ୍କୁଲ କଲେଜ ଆଜ୍ଞା ଟାଇମ ରହିଯାଉଛି, ବାକି ସବୁ ଆଜ୍ଞା ମାନେ ଧୀରେ କରିକି ରାତି 10-11 ବଜୁଛି ଆଜ୍ଞା।
0: ନିହାତି ନିହାତି, କାରଣ ପିଲାମାନେ ବେଶୀ ସମୟ ତ ଉପାସ କରିପାରିବେନି, ଆଉ ତେଣୁ ସେ ପୂଜା ଗୁଡା ଟିକେ ଶୀଘ୍ର ସାରିବା ପାଇଁ ପଡିବ। କୁହନ୍ତୁ ତେବେ ଦୋଳଗୋବିନ୍ଦ ଭାଇ, କଣ ଶୁଣେଇବା ଆପଣଙ୍କୁ?
1: ଆଜ୍ଞା, କଲା ବଜାର ଫିଲ୍ମ ର ଗୀତ ମିଳିବା ବେଲେ ପଇସା ବୋଲତା।

0: ଗୀତଟା ଶୁଣିଦେବେ
1: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
0: ଆଜ୍ଞା, ଏଇଟା ଉତ୍ସର୍ଗ କରିବା ଆମେ ଆମର ଅଶୋକ କୁମାର ବାବୁକୁ, ଦତ୍ତକ ବାବୁକୁ, ଯିଏ ଆଜି ଉପସ୍ଥାପନା କରୁଛନ୍ତି, ତାଙ୍କୁ ଡେଡିକେଟ୍ ଅଛି। ତାପରେ ଆମର ମାନସ ରଞ୍ଜନ ମିଶ୍ର, ସୁବଲ ସାହୁ ପହଣ୍ଡି ବିଜେପୁର, ମୋର ମାମୁ, ତାପରେ ଆମର ମୋର ଭାଇ ରାଧାକାନ୍ତ ବୋଇ, କର୍ମଚାରୀ ସାହୁ, ମୁରଲି ପ୍ରସାଦ କର, ସ୍ୱର୍ଣ୍ଣପ୍ରଭା କର, ଆଉ ଦୀକ୍ଷା ଗୋପାଳ, ଗରିବ କର୍ଣ୍ଣ, ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ପଙ୍କଜ ମିଶ୍ର, ଯେତିକି ବି ଶ୍ରୋତା ବନ୍ଧୁ ଅଛନ୍ତି ସମସ୍ତଙ୍କୁ ବି ଏହା ଡେଡିକେଟ୍ କରିଦେବେ। ଆଉ ଗୀତଟା ଶୁଣିକି ସମସ୍ତେ ତାଙ୍କର ତୁଲାପଦରେ ପୁଷ୍ପବୃଷ୍ଟି ହବ। ଆଜ୍ଞା,
1: ଠିକ୍ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ
0: ଧନ୍ୟବାଦ।

ଶୁଣୁଛନ୍ତି ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମର ପ୍ରଥମ ଭାଗ। ଏହାର ଦ୍ୱିତୀୟ ଭାଗ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମର ଶେଷରେ।

0: ପ୍ରାୟୋଜିତ କାର୍ଯ୍ୟକ୍ରମ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSS, AI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
3: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
2: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
4: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
0: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ
5: ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗ।
6: ହ୍ୟାଲୋ।
7: ହଁ ଦତ୍ତ ଆଜ୍ଞା ନମସ୍କାର।
6: ନମସ୍କାର,
7: ମୁଁ ସୁବଲ କୁମାର ସାହୁ କହୁଥିଲି, ବିଜେପୁର ଜିଲ୍ଲା ବରଗର।
6: ସୁବଲ ଭାଇ, ଏବେ
7: ଦତ୍ତ ଆଜ୍ଞା କେମିତି ଅଛନ୍ତି?
6: ମୁଁ ଭଲ ଅଛି, ଆପଣ ସୁସ୍ଥ ଥିବେ ନିଶ୍ଚିତ
7: ଭାବେ। ଏକଦମ ବଢିଆ, ମସ୍ତ ବିନ୍ଦାସ, ବଢିଆ ଅଛୁ ଆଜ୍ଞା।
6: ମଝିରେ ଆପଣଙ୍କର ଦେହ ଖରାପ ଥିଲା? ଭଲରେ ରୁହନ୍ତୁ। ତେବେ ଆପଣଙ୍କର ଯୋଉ ସବୁ କାମ, ଚାଷବାସ
7: ଠିକ ଚାଲିଛି ଆଜ୍ଞା?
6: ଅନୁମାନ କରିପାରୁଥିବେ ଚାଷୀ ଭାଇ ମାନେ ଯେ ହେଇପାରିବ ନା ନାହିଁ, ଠିକ ଭାବରେ ଚାଷ ହବ ନା ନାହିଁ?
7: ଆଜ୍ଞା, ଯେନ୍ତା ଏଲିନୋର ପ୍ରଭାବ ପଡ଼ା ପଡ଼ିଲେ ସେ ତାର ଉଲ୍ଟିଆ ହେଲା, ବର୍ଷା ବି ବହୁତ ପରିମାଣରେ ହେଲା, ଆର୍ ଚାଷ କାର୍ଯ୍ୟ ବି ବହୁତ ବଢିଆ ସମ୍ପାଦନ ହେଇଛି ଆଜ୍ଞା, ଧାନ ତ ବଢିଆ ହେଇଛି ଆଜ୍ଞା।
6: ଆଚ୍ଛା, ତେବେ ବର୍ତ୍ତମାନ ସୁଦ୍ଧା ଯେତିକି ଆପଣମାନେ ଆଶା କରୁଛନ୍ତି ନିଶ୍ଚିତ ଭାବରେ ଆମର ଚାଷୀ ଭାଇମାନେ ସଫଳତା ପାଇବେ।
7: ଆଜ୍ଞା ଆଜ୍ଞା,
6: କଣ ଶୁଣେଇବ ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
7: ଆଜି ଗୀତଟେ ଶୁଣମା ଆଜ୍ଞା, ଆମର ହିନ୍ଦୀ ଫିଲ୍ମର ଗଙ୍ଗା ଯମୁନା ସରସ୍ୱତୀର ସାଜନ ମେରା ଉସୁ ପାର ଗୀତଟା ଶୁଣିଦେବେ ଆଜ୍ଞା।
6: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?

0: ତେତେଲ ଆପଣଙ୍କୁ ଦତ୍ତ ଆଜ୍ଞା
1: ଧନ୍ୟବାଦ
0: ଧନ୍ୟବାଦ ଆଜ୍ଞା। ତାପରେ ସୁଦାନ ଗନା ଟିକେ ନେମା ହରେଶ କୁମାର ପୁରୁଆ ଯଶନ୍ତ ପାଇକ କରନ୍ତନି ସବୁ ଆହୁରି ଏଠି ବାରିପଦା ଶୁଣୁଥିବା ସବୁ ସୁଦାନକୁ ଡେରିକେରା ଦତ୍ତ ଆଜ୍ଞା।
1: ଠିକ ଅଛି, ତେବେ ସୁଗଲ ଭାଇ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ
0: ଧନ୍ୟବାଦ ସାର୍, ରହୁଛି, ନମସ୍କାର
1: ନମସ୍କାର।

0: ହ୍ୟାଲୋ ଆକାଶବାଣୀ ବାରିପଦ।
1: ନମସ୍କାର,
0: ନମସ୍କାର, ପରିଚୟ ଦିଅନ୍ତୁ ଆପଣଙ୍କର, କିଏ କହୁଛନ୍ତି?
1: ମୁଁ ନୀଳାଦ୍ରି ସାହୁ, ଢେଙ୍କାନାଳ ଜିଲ୍ଲା ହିଙ୍ଗୁଳ ବ୍ଲକ ଅନ୍ତର୍ଗତ କୁଳେଇ ଗ୍ରାମ।
0: ନୀଳାଦ୍ରି ଭାଇ, କଣ କରନ୍ତି ଆପଣ?
1: ମୁଁ ସିଲେଇ କରେ।
0: ନିଜର ଟେଲର ଅଛି ନା କେମିତି ସିଲେଇ କରନ୍ତି?
1: ହଁ, ନିଜର ଟେଲର ଅଛି।
0: ଆପଣ ଏକା ସିଲେଇ କରୁଛନ୍ତି ନା ତା ସହିତ ଆଉ କେହି କେହି ସବୁ ଅଛନ୍ତି ଆପଣଙ୍କର?
1: ମୁଁ ଏକା ଘରେ କରୁଛି।
0: ଆଚ୍ଛା, ତେବେ ଆପଣ ଗାଁରେ ପକେଇଛନ୍ତି ସିଲେଇ ମେସିନ ନା କେମିତି କଣ ଘରେ ଘରେ ପକେଇଛନ୍ତି?
1: ଆମ ନାଁରେ।
0: ଆଚ୍ଛା, ତେବେ ଆପଣଙ୍କ ଗାଁରେ ବା ପାଖ ଗାଁରେ ଯେଉଁମାନେ ଚାହିଁବେ ଆସିକି କରିପାରୁଥିବେ ସିଲେଇ ଆପଣଙ୍କ ପାଖରେ? ନୂଆ କିଛି କଟା କଟି କରନ୍ତି ଡ୍ରେସ ନା ସେମିତି? ଆଚ୍ଛା, ବସ୍ତ୍ର ବି,
1: ଚୁଡିଦାର, ପଞ୍ଜାବୀ।
0: ଆଚ୍ଛା
1: ସବୁ।
0: ତେବେ ଆପଣଙ୍କର ନିଶ୍ଚିତ ଭାବରେ ଆପଣଙ୍କ ନାମ ଡାକ ଥିବ, ଯେମିତିକି ଆପଣଙ୍କ ପାଖକୁ ଯିବେ ନିହାତି। ଆଚ୍ଛା କୁହନ୍ତୁ, ତେବେ କଣ ଶୁଣେଇବ ଆପଣଙ୍କୁ ହେଲା ବାରିପଦ କାର୍ଯ୍ୟକ୍ରମରୁ?
1: ଆଜି ଦେଇଦେବେ ଗୋଟେ ମନ ନିଦ୍ରା ପରିହରି, ଏଟା ମମତା।
0: ମମତା
1: ନିଦ୍ରା ପରିହର,
0: ଠିକ ଅଛି। ତେବେ ଆପଣ ଏଇ ଯେଉଁ ଗୀତଟି ଅନୁରୋଧ କଲେ କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ମୋର ନରେନ୍ଦ୍ର କୁମାର ସାହୁ, ଆଠଗଡ଼ କଟକ, ଏଠି ଘାସିରାମ ପ୍ରଧାନ, ସନ୍ତୋଷ ବେହେରା, କନ୍ତୁଲା ଆଠଗଡ଼, ଏମାନେ ସବୁ ତାକୁ ଡେଡିକେଟ୍ କରାହବ।
0: ଆଚ୍ଛା ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଆଜ୍ଞା।

0: ହ୍ୟାଲୋ
1: ସାର୍ ନମସ୍କାର।
0: ନମସ୍କାର
1: ସାର୍, ମୁଁ ଶଙ୍କର ଖୁଣ୍ଟା ଶ୍ରୀବାଟରୁ କହୁଥିଲି।
0: ଆପଣ ଖୁଣ୍ଟା ମୟୂରଭଞ୍ଜରୁ କହୁଛନ୍ତି? ଶଙ୍କର ଭାଇ କଣ କରନ୍ତି ଆପଣ?
1: ଦୃଷ୍ଟିହୀନ ବ୍ୟକ୍ତି ଆଉ ଏଇ ପ୍ରୋଗ୍ରାମ ଫୋଗ୍ରାମ କରେ ସାର।
0: କଣ ପ୍ରୋଗ୍ରାମ? ଭଜନ ପ୍ରୋଗ୍ରାମ କରୁଛନ୍ତି?
1: ଆଜ୍ଞା।
0: ବହୁତ ବଡ଼ କାମ କରୁଛନ୍ତି ଆପଣ। ତାମାନେ ଆପଣଙ୍କର ଗୋଟେ ଟିମ୍ ଥିବ?
1: ଟିମ୍ ଅଛି ଆଜ୍ଞା।
0: ଆଚ୍ଛା, ଆପଣ କଣ ପରିବେଷଣ କରନ୍ତି?
1: ମୁଁ ଆଜ୍ଞା ଗୀତ ଗାଏ, କିଛି କରେନି, ଗୀତ ଗାଏ।
0: କି ପ୍ରକାର ଗୀତ ଗାଆନ୍ତି?
1: କେବଳ ଭଜନ।
0: ଆଚ୍ଛା, ବହୁତ ବଢିଆ କଥା। ତେବେ କୁହନ୍ତୁ ଶଙ୍କର ଭାଇ, କଣ ଶୁଣେଇବା ହେଲୋ ବାରିପଦ କାର୍ଯ୍ୟକ୍ରମରୁ?
1: ହେଲୋ ବାରିପଦ କାର୍ଯ୍ୟକ୍ରମରୁ ସାର୍ ଶୁଣିବା ପାଇଁ ଚାହୁଁଛି ତତେ ମୋର ଫିଲ୍ମର ଟାଇଟଲ୍ ସଙ୍ଗଟା ଦେଇଦେବେ।
0: ଆଚ୍ଛା ଆଚ୍ଛା, ଠିକ୍ ଅଛି। ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣଉଛୁ। ଧନ୍ୟବାଦ।
1: ଆଜ୍ଞା ସାର୍, ନମସ୍କାର।
0: ନମସ୍କାର।

0: ହ୍ୟାଲୋ
1: ନମସ୍କାର ଆଜ୍ଞା।
0: ନମସ୍କାର,
1: ମୁଁ ସଦସ୍ୟ ସାହୁ କହୁଥିଲି ଆଜ୍ଞା,
0: ବାଲେଶ୍ୱର ଜିଲ୍ଲା ବାଲିଆ। ହଁ,
1: ବହୁତ ଆଜ୍ଞା କଷ୍ଟ ଲାଗିଲା ତ।
0: ବହୁତ ଦିନ ପରେ ଆପଣ ଫୋନ କରିଛନ୍ତି, ଆଉ ଖୁସି ଲାଗିଲା ଆପଣଙ୍କର। ନିଶ୍ଚିତ ଭାବରେ, ଆଉ କେମିତି ଆପଣ ଅଛନ୍ତି କହିଦିଅନ୍ତୁ ପ୍ରଥମେ।
1: ମୁଁ ଆଜ୍ଞା ବର୍ତ୍ତମାନ ତ ଯାହା ଅଛି ଚାଷବାସ କାର୍ଯ୍ୟରୁ ସବୁ ଗୋଟିଏ କଥା
0: ଆଜ୍ଞା,
1: ଯାହା ହଉ ଭଗବାନଙ୍କୁ ଡାକିକିରି କେମିତି ଦିନଟା ଖାଲି ପାସ୍ କରିବ, ଏଇଟା ହେଲା ମୋର ମୁଖ୍ୟ ଉଦ୍ଦେଶ୍ୟ। ଆଉ ସମସ୍ତେ ମୋର ବି ଅନୁରୋଧ, ସମସ୍ତେ ଟିକେ ଭଗବାନଙ୍କ ନାମ ନୁହଁ। ମୁଁ ଆଜ୍ଞା ଭୁଲ କଥା କହିବି କି,
0: ସୃଷ୍ଟିର ମୂଳ ଯିଏ ତାଙ୍କର ନାମ ନେବାରେ କିଛି ଦ୍ୱିଧା କାହିଁକି? ତେବେ ଭଗବାନଙ୍କ ନାମ ନଉଛନ୍ତି, ଆଉ ସୃଷ୍ଟିକର୍ତ୍ତାଙ୍କ ବିଷୟରେ ନିଶ୍ଚିତ ଭାବରେ ଚିନ୍ତା କରୁଛନ୍ତି, ତର୍ଜମା କରୁଛନ୍ତି, ବହୁତ ବଢିଆ କଥା। କୁହନ୍ତୁ ତେବେ କଣ ଶୁଣେଇବା ଆପଣଙ୍କୁ ହେଲୋ ଅର୍ପିତ କାର୍ଯ୍ୟକ୍ରମରେ? କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି ଗୀତଟି?
1: ନାତୁଣୀ ଲକ୍ଷ୍ମୀପ୍ରିୟା, ସାନଟା ହଉଛି ବୈଷ୍ଣବୀ, ନାତି ତ ଜୀବନ କୁମାର, ବଡ ପୁଅ ହେଲା ଖଗେଶ୍ୱର, ସାନଟା ହେଲା ପରମେଶ୍ୱର, ଆଉ ବୋଉ ମାନଙ୍କର ତ ନାମ ହଉଛି ଅନିତା ରଶ୍ମିତା। ଆଉ ଆପଣମାନଙ୍କର ସମସ୍ତ କର୍ମଚାରୀ ମାନଙ୍କୁ ମୁଁ ଆପଣଙ୍କର ଅନୁଷ୍ଠାନର ସମସ୍ତ ଅନୁରୋଧ କରୁଛି, କେତେଟା ଟିକେ ଶୁଣିବେ ଆପଣଙ୍କୁ ମଧ୍ୟ, କାହିଁକି ନା ସାଧାରଣ ଗୀତ ନୁହେଁ ଭଗବାନଙ୍କର ନାମ, ତେଣୁକରି ଯାହା ହଉ ଏଇଥିରୁ ବାହାରି ହେବା ପାଇଁ ଆମେ ଚେଷ୍ଟା କରିବା ଆଜ୍ଞା।
0: ବହୁତ ବହୁତ ଧନ୍ୟବାଦ, ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ନମସ୍କାର।
1: ନମସ୍କାର ଆଜ୍ଞା।

0: ଏଇଠି ଶେଷ କରୁଛୁ ହେଲୋ ବାରିପଦ କାର୍ଯ୍ୟକ୍ରମ। ପୁଣି ଏମିତି କଥା ହେବ ପ୍ରତ୍ୟେକ ବୁଧବାର ଅପରାହ୍ନ 4ଟାରେ। ରହୁଛି ଶ୍ରୋତବନ୍ଧୁ, ନମସ୍କାର।
1: ଶ୍ରୋତାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର, ହେଲୋ ବାରିପଦ। ହେଲୋ।

ଏଇଠି ଶେଷ କରୁଛୁ ହେଲୋ ବାରିପଦା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଥିଲେ ଅଶୋକ କୁମାର ଦତ୍ତ। ଆକାଶବାଣୀ ବାରିପଦା, ସମୟ ସକାଳ 9 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ।

କାର୍ଯ୍ୟକ୍ରମ ଶୁଣିଲେ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ ଆକାଶବାଣୀ ବାରିପଦା ସମୟ ମଧ୍ୟାହ୍ନ 12 କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ ପ୍ରଚାରିତ ହେଉଛି 102.9 ମେଗାହର୍ଜରେ ପ୍ରଚାର କରୁଛୁ ଝୁମର ଗୀତ ଶିଳ୍ପୀ ସନ୍ତୋଷ କୁମାର ବସା ଏବଂ ସାଥୀ।

ସୁଖ ଆଉ ଦୁଃଖ, ସତେ କଣ ତେବେ ଜୀବନରେ ତା ପାଇଁ ଦୁଃଖର କଳାବାଦଲ ଆଉ କେବେ ହେଲେ ହଟିବ ନାହିଁ? ଭାଗ୍ୟ ଦେବୀ ତାକୁ ଆଉ ଜମାରୁ ସାହା ହେବେ ନାହିଁ, କିଛି ନହେଲେ ନ ମିଳୁ ପଛକେ। ସତରେ କଣ ଏ ଜୀବଦଶାରେ ଭାଇମାନଙ୍କୁ ଥରଟିଏ ଆଖି ପୁରେଇ ଦେଖିବାର ସେ ସୁଯୋଗ ଆଉ ମିଳିବ ନାହିଁ? ଭଉଣୀ, ଆଜି ଆସନ୍ତୁ ଶୁଣିବା ଗୀତିନାଟ୍ୟ ତପୋଇର ତୃତୀୟ ଭାଗ। ରଚନା ଶରତ ଚନ୍ଦ୍ର ମୂଳିଆ, ନାଟ୍ୟ ପରିଚାଳନା ଝରଣା ଦାସ, ସଙ୍ଗୀତ ଶ୍ରୀବତ୍ସ ପଟ୍ଟନାୟକ, ସହଯୋଗିତା ଗୋପା ଦାସ।

0: ଏତେ କାହିଁକି ଅନାୟା ଶୁଆ ଝରି ପଡୁଛି ବା, ଖାଲି ତୁ ଏକା ତାର ମୁହଁ ବଢେଇଛୁ, ହଇଲୋ ଯାଉଛୁ ନା ନାଇଁ?
1: ଜ୍ୱରରେ ଗୋଡ ହାତ ଥରୁଛି, ଚାଲିବାକୁ ବଳ ପାଉନି।
0: ସତେ ବଳ ପାଉନି? ଏଇଟା ଦେଖିବୁ କେମିତି ବଳ ପାଇବ, ଏଇ ତେନ୍ତୁଳି ଛାଟରେ ମାରି ମାରି ତୋ ପିଠି ଯଦି ନ ଫଟେଇଛି।
1: ଅନ୍ୟାୟ ଅଧର୍ମର ଗୋଟେ ସୀମା ଅଛି ଅପା, ତମର କଣ କିଛି ହେଲେ ଦୟା ମାୟା ନାହିଁ, ପିଲାଟାକୁ ଗୋରୁକୁ ପିଟିଲା ପରି ପିଟି ପକଉଛ।
0: ଆଲୋ ପିଟିଲିନି କଣ, ଆହୁରି ପିଟିଲି, ପିଟି ପିଟି ଯଦି ତାକୁ ଆସି ଜୀବନରୁ ମାରି ନ ଦେବି।
1: ମୋ

ଭୋକରେ ପେଟ କମାଇ ଯାଉଛି, ଶୋଷରେ ତଣ୍ଟି ଶୁଖି ଯାଉଛି, ଜ୍ୱରରେ ଚାଲିବାକୁ ବଳ ପାଉନି। ହେ ମା ମଙ୍ଗଳା, ଏ ବିପଦରୁ ମତେ ଉଦ୍ଧାର କର ମା। ମୋ ଘର ମାନେ କୋଉଠି ଅଛି ତାକୁ ଖୋଜି ଆଣିବେ ମା, ତାକୁ ଖୋଜି ଆଣିବେ। ଘର ମାନେ

0: ଭାଉଜ ଛଡା ଏ ସଂସାରରେ ଆପଦେ କହିବାକୁ ମୋର କେହି ନାହାନ୍ତି।
1: ଭଉଣୀ କାନ୍ଦ ନାହିଁ, କଣ ହେଇଛି ତମର କହିଲ? ତମର ଏ ବେଶଭୂଷା?
0: ସାଧବ ଘରର ଅଲିଅଳି ଝିଅ ତପଇ ମୁଁ।
1: ତପଇ? ତମେ ସେଇ ତପଇ? ବାପା ମାଙ୍କୁ ଯିଏ ଦିନେ ସୁନାର ଚାନ୍ଦ ମାଗିଥିଲା, ତମେ କଣ ସେଇ ତପଇ?
0: ସାତ ଭାଇରେ ଗୋଟିଏ ବୋଲି ଗେଲା ଭଉଣୀ, ମୁଁ ସେଇ ତପଇ। ବାପା ମା ମରିଗଲା ପରେ, ଭାଇମାନେ ବିଦେଶକୁ ଚାଲିଗଲା ପରେ, ଏକା ସାନ ଭାଉଜଙ୍କୁ ଛାଡ଼ି ବାକି ଛଅ ଭାଉଜମାନେ ମୋ ଶିରି ଦେଖିଲେ ନାହିଁ। ଖାଇବାକୁ ନ ଦେଇ ବଣରେ ଛେଳି ଜଗେଇଲେ। ବଡ ଭାଉଜଙ୍କ ଆଦରର ଛେଳି କୋଉଠି ହଜିଗଲା? ଖୋଜି ଖୋଜି ମୁଁ ତାକୁ ଗୋଟେ ପାଉନି। ଘରକୁ ଫେରିଲେ ତେନ୍ତୁଳି ଛାଟରେ ପିଠି ଫାଟିଯିବ। ଯାଉଛି, ଏଇ ବଣ ଜଙ୍ଗଲ ଭିତରେ ମୁଁ ଜୀବନ ହାରିଦେବି।
1: ଝି ଭଉଣୀ, ଆତ୍ମହତ୍ୟା ମା ପାପ।
0: କଣ କରିବି, କଣ କରିବି ମୁଁ? ମତେ କିଛି ବୁଦ୍ଧି ଦୁଶୁନି।
1: ସମ୍ମୁଖରେ ତୁମର ମା ଖୁଦୁରୁକୁଣୀ ଉଭା ହୋଇଛନ୍ତି, ତାଙ୍କରି ପାଖରେ ମାନସିକ କର ଭଉଣୀ। ଦେଖିବ, ହଜିଲା ଛେଳିକି ତମେ ପୁଣି ଫେରିପାରିବ।
0: ଘରମୁଣିକୁ ମୁଁ ଫେରିପାଇବି?
1: ହଁ, ଭାଇମାନେ ବି ତମର ବିଦେଶରୁ ଫେରି ଆସିବେ, ତମ ଦୁଃଖ ଆଉ ରହିବ ନାହିଁ ଭଉଣୀ।
0: ସତରେ କଣ ମୋ ଦୁଃଖ ଶୁଣିବେ ମା ଖୁଦୁରୁକୁଣୀ? ମୋ ସାତ ଭାଇଙ୍କୁ ମା ବିଦେଶରୁ ଫେରେଇ ଆଣିବେ?
1: ହଁ ଭଉଣୀ, ଯିଏ ଖୁଦୁରୁକୁଣୀ ସେହି ମା ମଙ୍ଗଳା, ସିଏ ସମସ୍ତଙ୍କର ଦୁଃଖ ଶୁଣନ୍ତି। ତମେ ତାଙ୍କର ଏ ଓଷା ପାଞ୍ଚପାଳି କର, ଦେଖିବ ତୁମର ସବୁ ମନସ୍କାମନା ମା ନିଶ୍ଚୟ ପୂର୍ଣ୍ଣ କରିବେ।
0: ହେ ମା ମଙ୍ଗଳା, ହେ ମା ଖୁଦୁରୁକୁଣୀ, ଏ ଅଭାଗିନୀ କନ୍ୟା ଆଜି ହାତ ଯୋଡ଼ି ତୋ ପାଦରେ ଏତିକି ମିନତି କରୁଛି ମା।
2: ଘେନା

0: ରାତି ପାଇ ସକାଳ ହେଲାଣି, ତୋ ପାଇଁ କାହିଁକି ଏତେ ବଡ ଯାଏ ଜଙ୍ଗଲରୁ ଫେରିଲାନି? ତାକୁ ଭଲରେ ଭଲରେ ଫେରେଇ ଦିଅ ମା।
1: ହାଇରେ ବିଧାତା, ରାତି ପାଇ ଆସି ସକାଳ ହେଲା, ଏ ଛତର ଖାଇ ମୋ ଘର ମାନିକି ଖୋଜି ଆଣିଲାନି, ଆଜି ଫେରୁଛି ତାର ଦିନକୁ ମୋର ଦିନ। ବଡ଼େଇ ଖାଇକି ବଣ ଜଙ୍ଗଲରେ ଡାହାଣି ଚୁଗୁଣି ହେଲେ ଖାଇ ଯାଆନ୍ତେ ଭଲା, ଗୋଟା କଣ୍ଟା ଯାଆନ୍ତା ଆମର।
0: ପୋଡ଼ା କପାଳିଟା ମରିଗଲେ ତମେ ଭାରି ଖୁସି ହୁଅନ୍ତ ଘିଅକା।
1: ଆଉ କଣ ତା ପାଇଁ ଚାଦର ଜାଳନ୍ତି ନା ଦିଅ ଦେବତା ପୂଜନ୍ତି ବା?
0: ତମ ପାଇଁ ଦିଅ ଦେବତା ବି ପଥର ପାଲଟି ଯିବେ ଅପା। ତମେ ମାନବୀ ନୁହଁ, ରାକ୍ଷସୀ, ତମେ ନାରୀ ନୁହଁ, ପିସାଚି, ତମେ ନିର୍ଦ୍ଦୟ ନିଷ୍ଠୁରତାର ଗୋଟାଏ ଚଳନ୍ତି ପ୍ରତିମୂର୍ତ୍ତି।
1: କଣ ତୁ ମତେ କହିଲୁ ଛତର ଖାଇ ପୋଇଲି, ମୁହଁରେ ଖାଇ ଶେଷରେ ତୁ ପୁଣି ମତେ ଜବାବ ଦେଲୁନି? ଆଲ ଦେଖୁଛୁ ଯେନ୍ତୁ ଛେଟ ଦେଖୁଛୁ ମୋ ହାତରେ
0: ମାରିବ, ମତେ ମାରିବ ଅପା, ମାର ମନ ଇଚ୍ଛା ମାର। ହେଲା ଆଜି ମୁଁ ଆଉ ନିରବ ହିଁ ରହିପାରିବିନି, ସହିବାର ସୀମା ମୋର ଶେଷ ହେଇଯାଇଛି। ମାରିବ ପରା, ମାରୁ ନା, ମାର,
2: ମାରନି ମାରନି, ସାନ ଭାଉଜକୁ ମାରନି।
0: ତପୁଣି
2: ମୁଁ ତୁମ ଘର ମଣିକି ଖୋଜି ଆଣିଛି ବଡ ଭାଉଜ, ଏଇ ନିଅ, ସାନ ଭାଉଜକୁ ମାରନି।
1: ତୋ ଭାଗ୍ୟ ଭଲ ଆଜି ମୋ ଘର ମଣିକୁ ଖୋଜି ଆଣିଛୁ, ନହେଲେ ତତେ ଆଉ ତୋ ସାନ ଭାଉଜକୁ ଟିକି ଟିକି କରି କଞ୍ଚା ଖାଇଯାଇଥାନ୍ତି। ଯା ଆଉ ଡେରି ନ କରି ମୋ ଘର ମଣିକି ପୁଣି ନେଇ ବଣକୁ ଯା।
2: ପୁଣି ନେଇଯିବି?
1: ହଁ,
2: କାଲି ରାତି ସାରା ଜଙ୍ଗଲରେ ଥିଲି, ମୁଁ କିଛି ଖାଇନି, ଜ୍ୱରରେ ଦେହ ଥରୁଛି, ଭୋକରେ ପେଟ କଣ ହେଇଯାଉଛି।
1: ମୁଁ ସେସବୁ କିଛି ଶୁଣିବି, ଯାହା କହିଲି ତୁ ସେଇଆ କର। ସକାଳ ପରୁ ତୋ ପାଇଁ ଭାତ ବଢ଼ାଇ ସେଠି ଥୁଆ ହେଇଛି, ସାଙ୍ଗରେ ନେଇଯା, ଜଙ୍ଗଲରେ ଖାଇବୁ ଆଉ ସେଇଠି ମରିବୁ।
2: ହଉ ଯାଉଛି, ମା ମଙ୍ଗଳା, ତୁ ଭରସା ମା, ତୁ ଭରସା।
0: ହେ ନିଷ୍ଠୁର ଭଗବାନ, ହେ ଧର୍ମ ଦେବତା, ତଥାପି ତମେ ନିରବରେ ଦେଖୁଛ ପ୍ରଭୁ,

ଶୁଣିଲେ ଗୀତିନାଟ୍ୟ ତପୋଇର ତୃତୀୟ ଭାଗ। ରଚନା ଶରତ ଚନ୍ଦ୍ର ମୂଳିଆ, ନାଟ୍ୟ ପରିଚାଳନା ଝରଣା ଦାସ, ସଙ୍ଗୀତ ଶ୍ରୀବତ୍ସ୍ୟ ପଟ୍ଟନାୟକ, ସହଯୋଗିତା ଗୋପା ଦାସ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଆଦରମଣି ବରାଳ, ଚାନ୍ଦମଣି ବେହେରା, ସରୋଜିନୀ ମହାପାତ୍ର, ମମତା ମହାନ୍ତି, ଛନ୍ଦାରାଣୀ ଦାସ, ପ୍ରବାସିନୀ ସାହୁ, ଝରଣା ଦାସ, ବିନାୟକ ମିଶ୍ର ଏବଂ ରମାକାନ୍ତ ନାୟକ। ସଙ୍ଗୀତାଂଶରେ ଥିଲେ ଭୁବନେଶ୍ୱରୀ ମିଶ୍ର, ରାଧାମଣି ମହାପାତ୍ର, ବନବିହାରୀ ଜେନା, ତୃପ୍ତି ଦାସ, ଶିଶିରା ଦାସ ଏବଂ ମମତା ରାଣୀ ଦେ। ଯନ୍ତ୍ରାଂଶରେ ଥିଲେ ସୁନାକର ସାହୁ, ୱାଇ ରାମାରାଓ, ଦୟାନିଧି ତ୍ରିପାଠୀ, ବିଷ୍ଣୁମୋହନ ପ୍ରଧାନ, କହ୍ନିଆଲାଲ ଶର୍ମା, ଅଭିମନ୍ୟୁ ନାୟକ, ହରମୋହନ ଖୁଣ୍ଟିଆ ଏବଂ ଜୟକୃଷ୍ଣ କାହାଳୀ।

0: नारी महल से सहला
1: बापा कॉलेज रो फीस अधिक अछि
2: झिया
0: मने अछि बोनस रो किछि टंका मे अन्य खाता रे रखी थिले
2: दुई वर्ष रो खाता रे कोनोसी कारोबार हे नै बोधे इनऑपरेटिव हो जाइतिबो
3: तो एबे बैंक जाय कि किम्बा वीडियो केवाईसी द्वारा केवाईसी अपडेट कराओ खाता हेबो एक्टिव पूरा परी फ्री चलो
1: कुआडे
3: एडमिशन करिबाकू खाता हैला एक्टिव
4: आरबीआई कहे
2: सचेतन होंतु सतर्क रहंतु
0: श्रोता मानको एठी जणै दउछु दुबई रो इंटरनेशनल क्रिकेट स्टेडियम ठारे भारत एवं श्रीलंका मध्यरे हेबाकु थिबा महिला एशिया कप टी20 क्रिकेट फाइनल मैच रो धारावरणी रिले करी प्रचार करिवो आकाशवाणी दिल्ली रो राति 7:30 मिनिट रो राति 8:45 मिनिट एवं राति 9:15 मिनिट रो खेल शेष हेबा पर्यंत आकाशवाणी कटक समय वर्तमान स्टूडियो घड़ी रे दिन 9:50 मिनिट हेबाकु जाउछि प्रथमे सुनंतु आम केन्द्र रो ओडिया रे संवाद परे परे इंग्रजी एवं हिंदी रे संवाद रिले करी प्रचार करिवो आकाशवाणी दिल्ली रो
5: आकाशवाणी संवाद पढ़ुछंती उदयनाथ स्वाई मुख्य संवाद ଭାରତ ଅଧ୍ୟକ୍ଷତାରେ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀର ଉଦ୍ଯାପନୀ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମହାମାରୀ ଜଳବାୟୁ ବିପର୍ଯ୍ୟୟ ଏବଂ ଯୋଗାଣ ଶୃଙ୍ଖଳ ବ୍ୟାହତର ମୁକାବିଲା ପାଇଁ ବ୍ରିକ୍ସ ସମନ୍ୱିତ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ନେଇ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପ୍ରକାଶ ପାଇଲା ସହମତି ଶୁଷ୍କ ଅଞ୍ଚଳରେ କୃଷିର ସମାଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ତିନିଦିନିଆ ଡ୍ରାଏଲ୍ୟାଣ୍ଡ କଂଗ୍ରେସ 2026 ନୂଆଦିଲ୍ଲୀରେ ଉଦ୍ଯାପିତ ନେପାଳରେ ବନ୍ୟା ବିପନ୍ନଙ୍କ ଚିହ୍ନଟ ଏବଂ ସହାୟତା ପାଇଁ ଆମେରିକା ପକ୍ଷରୁ ଆଉ ଏକ ନିୟୁତ ଡଲାର ସହାୟତା ଏବଂ ଟି20 ମହିଳା ଏସିଆ କପ୍ କ୍ରିକେଟ୍ ଫାଇନାଲରେ ଆଜି ଦୁବାଇଠାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମହାମାରୀ ଜଳବାୟୁ ବିପର୍ଯ୍ୟୟ ଏବଂ ଯୋଗାଣ ଶୃଙ୍ଖଳ ବ୍ୟାହତ ହେବା ଦର୍ଶାଇଛି ଆଜିର ପରସ୍ପର ସଂଯୁକ୍ତ ବିଶ୍ୱରେ କୌଣସି ସଙ୍କଟ କେବଳ ଗୋଟିଏ ଅଞ୍ଚଳ ମଧ୍ୟରେ ସୀମିତ ହୋଇ ରହେ ନାହିଁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀର ମୁକ୍ତ ଅଧିବେଶନକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି ବ୍ରିକ୍ସ ରାଷ୍ଟ୍ର ସମୂହ ଏଥିପାଇଁ ସେମାନଙ୍କ ମଧ୍ୟରେ ସ୍ଥିରତା ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ସ୍ଥିରତା ନବସୃଜନ ସହଯୋଗ ଏବଂ ନିରନ୍ତରତା ଶୀର୍ଷକ ଅଧିବେଶନରେ ଶ୍ରୀ ମୋଦି ଆହ୍ୱାନଗୁଡ଼ିକର ସଠିକ୍ ସମୟରେ ଚିହ୍ନଟ ସେଥିପାଇଁ ପ୍ରସ୍ତୁତି ଏବଂ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ସଂକ୍ରାମକ ରୋଗର ପ୍ରତିରୋଧ ଏବଂ ଏହାର ମୁକାବିଲା ପାଇଁ ଏକ ବ୍ରିକ୍ସ ସମନ୍ୱିତ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ଉପରେ ସହମତି ପ୍ରକାଶ ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି
6: ଆଜ କେ ଇଣ୍ଟରକନେକ୍ଟେଡ୍ ୱର୍ଲ୍ଡ ମେ କୋଇ ବି ସଙ୍କଟ ଏକ କ୍ଷେତ୍ର ତକ ସୀମିତ ନହିଁ ରହତା ଇସଲିଏ ହମନେ ବ୍ରିକ୍ସ ସମୂହ ମେ ରିଜିଲିଏନ୍ସ ବଢ଼ାନେ ପର ବିଶେଷ ବଲ୍ ଦିଆ ହେ ଚୁନୌତିଓଁ କୋ ସମୟ ରହତେ ପହଚାନନା ଉନକେ ଲିଏ ତୈୟାର ରହନା ଔର ତୁରନ୍ତ କାର୍ଯ୍ୟବାହି କରନା ଭି उतना ही आवश्यक है इसी सोच के साथ इन्फेक्शियस डिजीज के प्रिवेंशन और रिस्पॉन्स के लिए ब्रिक्स इंटीग्रेटेड अर्ली वार्निंग सिस्टम पर सहमति बनी है डिजास्टर मैनेजमेंट के लिए अर्ली वार्निंग डेटा इंटीग्रेशन गाइडलाइन तैयार की गई है
5: ପ୍ରଧାନମନ୍ତ୍ରୀ ମୋଦି ସତର୍କ କରାଇ କହିଛନ୍ତି ପ୍ରଯୁକ୍ତିବିଦ୍ୟା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥକୁ ଅସ୍ତ୍ର ଭାବେ ବ୍ୟବହାର କରିବା ପ୍ରଗତି ପଥରେ ଏକ ପ୍ରତିବନ୍ଧକ ସାଜିପାରେ ବ୍ରିକ୍ସ ରାଷ୍ଟ୍ର ସମୂହ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବାରେ ଅନ୍ତର୍ଭୁକ୍ତିକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି
6: ଟେକ୍ନୋଲୋଜି ଓର କ୍ରିଟିକାଲ ମିନେରାଲ୍ସ କା ବେପନାଇଜେସନ ହମାରୀ ସାଝା ପ୍ରଗତି ମେ ବାଧା ବନ ସକ୍ତା ହେ ଇସଲିଏ ହମନେ ଟେକ୍ନୋଲୋଜି କେ ଆଡପ୍ସନ ମେ ଇନକ୍ଲୁଜିଭିଟି

0: ଟି ଟ୍ୱେଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳାରେ ଆଜି ପ୍ରଥମ ମ୍ୟାଚ୍ ନୂଆଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ମଙ୍ଗଳବାର ଓ ଶେଷ ମ୍ୟାଚ୍ ଆସନ୍ତା ଗୁରୁବାର ଦିନ ସେହି ସମୟରେ ସେହି ଷ୍ଟାଡିୟମରେ ଖେଳାଯିବ। ଟି ଟ୍ୱେଣ୍ଟି ମହିଳା ଏସିଆ କପ୍ କ୍ରିକେଟ୍ ଫାଇନାଲ୍ରେ ଆଜି ସନ୍ଧ୍ୟାରେ ଦୁବାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 8ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ସାତ ଥରର ଚାମ୍ପିୟନ୍ ଭାରତ ଗ୍ରୁପ୍ ଏ'ର ଶ୍ରେଷ୍ଠ ପ୍ରଦର୍ଶନକାରୀ ଦଳ ଭାବେ ସମସ୍ତ ମ୍ୟାଚ୍ରେ ବିଜୟ ହାସଲ କରି ଫାଇନାଲ୍ରେ ପହଞ୍ଚିଛି। ମହିଳା ଏସିଆ କପ୍ କ୍ରିକେଟ୍ ଇତିହାସରେ ଭାରତ ସାତ ଥର ଟାଇଟଲ୍ ଜିତିଥିବା ବେଳେ 2024ରେ ଶ୍ରୀଲଙ୍କା ଭାରତକୁ ପରାସ୍ତ କରି ଚାମ୍ପିୟନ୍ ହୋଇଥିଲା। ୟୁଏସ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ଆଜି ଶୀର୍ଷ ମାନ୍ୟତାପ୍ରାପ୍ତ ଜର୍ମାନୀର ଆଲେକ୍ଜାଣ୍ଡର ଜେବ୍ରେଭ୍ ଓ ଅଷ୍ଟମ ସିଡ୍ ଆମେରିକାର ବେନ୍ ସେଲ୍ଟନ୍ଙ୍କ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 11:30ଟାରେ ଆରମ୍ଭ ହେବାର ସୂଚୀ ରହିଛି। 23 ବର୍ଷୀୟ ସେଲ୍ଟନ୍ ତାଙ୍କ କ୍ୟାରିୟର୍ର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଖେଳିବେ ଏବଂ 2 ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ କୌଣସି ପ୍ରମୁଖ ସିଙ୍ଗଲ୍ସ ଟାଇଟଲ୍ ଜିତିବାରେ ସେ ପ୍ରଥମ ଆମେରିକୀୟ ପୁରୁଷ ଖେଳାଳି ହେବାର ଲକ୍ଷ୍ୟ ରଖିଛନ୍ତି। ଅନ୍ୟପକ୍ଷରେ 3 ମାସ ପୂର୍ବେ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଥିବା ଜେବ୍ରେଭ୍ କ୍ରମାଗତ ଭାବେ ତାଙ୍କର ତୃତୀୟ ପ୍ରମୁଖ ଫାଇନାଲ୍ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଅଧ୍ୟକ୍ଷତାରେ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀର ଉଦ୍ଯାପନୀ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ମହାମାରୀ, ଜଳବାୟୁ ବିପର୍ଯ୍ୟୟ ଏବଂ ଯୋଗାଣ ଶୃଙ୍ଖଳ ବ୍ୟାହତର ମୁକାବିଲା ପାଇଁ ବ୍ରିକ୍ସ ସମନ୍ୱିତ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ନେଇ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପ୍ରକାଶ ପାଇଲା ସହମତି। ଶୁଷ୍କ ଅଞ୍ଚଳରେ କୃଷିର ସମାଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ 3-ଦିନିଆ ଡ୍ରାଏଲ୍ୟାଣ୍ଡ କଂଗ୍ରେସ 2026 ନୂଆଦିଲ୍ଲୀରେ ଉଦ୍ଯାପିତ। ନେପାଳରେ ବନ୍ୟା ବିପନ୍ନଙ୍କ ଚିହ୍ନଟ ଏବଂ ସହାୟତା ପାଇଁ ଆମେରିକା ପକ୍ଷରୁ ଆଉ 1 ନିୟୁତ ଡଲାର ସହାୟତା ଏବଂ ଟି20 ମହିଳା ଏସିଆ କପ୍ କ୍ରିକେଟ୍ ଫାଇନାଲ୍ରେ ଆଜି ଦୁବାଇଠାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. Prime Minister says trust of Global South nations grown in BRICS warns against weaponization of technology and critical minerals. Prime Minister Modi holds bilateral meetings with Egyptian President Abdel Fattah al-Sisi on the sidelines of the BRICS summit. Indian Railways records 5.4% year-on-year growth in freight loading in August 2026. Gujarat's Ukai region records over 11 inches of rain, red alert issued across several southern districts of the state. In Indonesia, around 140 passengers and crew missing after a ferry carrying more than 240 people overturned today. And in women's cricket, India to face defending champions Sri Lanka in the finals of the T20 Asia Cup in Dubai today. Prime Minister Narendra Modi today noted that the trust of the Global South nations in BRICS has grown because the voices are heard and the experiences are respected. He opined that the strength of BRICS lies in diversity and cooperation. Addressing the open session of the BRICS summit at Bharat Mandapam in New Delhi, Mr. Modi said pandemics, climate disasters and supply chain disruptions have demonstrated that in today's interconnected world, no crisis remains confined to a single region. Mr. Modi said BRICS nations have therefore placed special emphasis on enhancing resilience among the grouping.
2: Today's interconnected world, कोई भी संकट एक क्षेत्र तक सीमित नहीं रहता, इसलिए हमने ब्रिक्स समूह में रिजिलियंस बढ़ाने पर विशेष बल दिया है। चुनौतियों को समय रहते पहचानना, उनके लिए तैयार रहना और तुरंत कार्रवाई करना भी उतना ही आवश्यक है। इसी सोच के साथ इन्फेक्शियस डिजीज के प्रिवेंशन और रिस्पॉन्स के लिए ब्रिक्स इंटीग्रेटेड अर्ली वार्निंग सिस्टम पर सहमति बनी है। डिजास्टर मैनेजमेंट के लिए अर्ली वार्निंग डेटा इंटीग्रेशन गाइडलाइन तैयार की गई है।
1: Prime Minister Modi cautioned that weaponization of technology and critical minerals can become a hurdle for progress. He said BRICS nations have stressed on inclusivity in adoption of technology.
2: टेक्नोलॉजी और क्रिटिकल मिनरल्स का वेपनाइजेशन हमारी साझा प्रगति में बाधा बन सकता है, इसलिए हमने टेक्नोलॉजी के एडॉप्शन में इंक्लूसिविटी पर बल दिया है।
1: Prime Minister Modi further stated that an initiative has been proposed to establish the BRICS MSME Cooperation Portal to connect small enterprises with knowledge, finance and new markets. Mr. Modi said they have set up a BRICS Digital Center of Excellence for smart grids and energy storage.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଚାଲିଥିବା ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଆଜି ହେଉଛି ଉଦ୍ଯାପିତ। ଉଦ୍ୟୋଗୀ, କୃଷକ, ଗବେଷକ, ମହିଳା ଓ ଯୁବବର୍ଗଙ୍କୁ ସାମିଲ କରି ବ୍ରିକ୍ସକୁ ଅଧିକ ସମାବେଶୀ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ସଂଯୁକ୍ତ ଆରବ ଏମିରେଟ୍ସରେ ନିବେଶକ ସମ୍ମିଳନୀ ଶେଷ କରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ। କହିଲେ 16 ବୁଝାମଣାପତ୍ର ସହ 2,43,000 ଉର୍ଦ୍ଧ କୋଟି ଟଙ୍କାର ମିଳିଛି ପୁଞ୍ଜି ପ୍ରସ୍ତାବ। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ନିକୁଞ୍ଜ ଲୀଳା ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ମଧ୍ୟରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଭାରତ ଅଧ୍ୟକ୍ଷତାରେ ଚାଲିଥିବା ଦୁଇଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀ ଆଜି ଉଦ୍ଯାପିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମ୍ମିଳନୀକୁ ସମ୍ବୋଧନ କରି କହିଛନ୍ତି, ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ସ୍ଥିରତା, ନବସୃଜନ, ସହଯୋଗ ଓ

0: ବିକାଶ ଆଦି ଚାରୋଟି ସ୍ତମ୍ଭ ଉପରେ ପର୍ଯ୍ୟବେସିତ। ଉଦ୍ୟୋଗୀ, କୃଷକ, ଗବେଷକ, ମହିଳା ଓ ଯୁବବର୍ଗଙ୍କୁ ସାମିଲ କରି ବ୍ରିକ୍ସକୁ ଅଧିକ ସମାବେଶୀ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି।
1: ଭାରତ କି ଅଧ୍ୟକ୍ଷତା ମେ ହମନେ ସଭି ପ୍ରୟାସ ରିଜିଲିଏନ୍ସ, ଇନୋଭେସନ, କୋଅପରେସନ, ସଷ୍ଟେନେବିଲିଟି ଇନ୍ ଚାର ସ୍ତମ୍ଭୋ ପର କେନ୍ଦ୍ରିତ କିଏ ହେଁ। ଆପ ସବକେ ସହଯୋଗ ଓ ସମର୍ଥନ ସେ ହମ ଅପନେ ସାଝା ବିଜନ କୋ ୱିନ୍ ୱିନ୍ ସହଯୋଗ ମେ ବଦଲ ସକେ।
0: ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଯୋଗାଣ ବ୍ୟବସ୍ଥାକୁ ଅଧିକ ଭରସାଯୋଗ୍ୟ ଓ ମଜବୁତ କରାଯିବ। ଷ୍ଟାର୍ଟଅପ୍ଗୁଡ଼ିକୁ ଆଗକୁ ବଢ଼ାଇବା ପାଇଁ ବ୍ରିକ୍ସ ଇନ୍କ୍ୟୁବେଟର ନେଟୱାର୍କ ଗଠନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନୂତନ ଓ ଉପଯୋଗୀ ଚିନ୍ତାଧାରା ସହାୟତା ପାଇଁ ଷ୍ଟାର୍ଟଅପ୍ ଇନୋଭେସନ ଫଣ୍ଡ ପ୍ରସ୍ତାବ ଦିଆଯାଇଛି। କୃଷକଙ୍କ ସୁବିଧା ପାଇଁ କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମହାମାରୀ, ଜଳବାୟୁ ପରିବର୍ତ୍ତନ ଓ ଯୋଗାଣ ଶୃଙ୍ଖଳରେ ବାଧା ଯୋଗୁଁ କୌଣସି ସଙ୍କଟ ଗୋଟିଏ କ୍ଷେତ୍ରରେ ସୀମିତ ହୋଇ ରହିନାହିଁ। ବ୍ରିକ୍ସ ରାଷ୍ଟ୍ରଗୁଡ଼ିକରେ ସହନଶୀଳତା ବଢ଼ାଇବା ସହ ସଂକ୍ରାମକ ରୋଗ ପାଇଁ ସମନ୍ୱିତ ପ୍ରାରମ୍ଭିକ ସତର୍କତା ବ୍ୟବସ୍ଥା ଓ ବିପର୍ଯ୍ୟୟ ପରିଚାଳନାରେ ସହଯୋଗ ସୁଦୃଢ଼ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କ୍ଷୁଦ୍ର ଶିଳ୍ପଗୁଡ଼ିକୁ ଜ୍ଞାନ, ଅର୍ଥ ଏବଂ ନୂତନ ବଜାର ସହ ଯୋଡ଼ିବା ପାଇଁ ବ୍ରିକ୍ସ ଏମ୍ଏସ୍ଏମ୍ଇ ସହଯୋଗ ପୋର୍ଟାଲ ପ୍ରତିଷ୍ଠା କରିବାକୁ ଏକ ପ୍ରସ୍ତାବ ଦିଆଯାଇଛି। ସହରଗୁଡ଼ିକ ମଧ୍ୟରେ ସର୍ବୋତ୍ତମ ଅଭ୍ୟାସ ଆଦାନ ପ୍ରଦାନକୁ ସହଜ କରିବା ପାଇଁ ବ୍ରିକ୍ସ ଅର୍ବାନ୍ ମୋବିଲିଟି ହବ୍ ପ୍ରତିଷ୍ଠା କରାଯାଇଛି। ବ୍ରିକ୍ସ ମଧ୍ୟରେ ବିକଶିତ ହୋଇଥିବା ସମାଧାନର ଲାଭକୁ ଗ୍ଲୋବାଲ୍ ସାଉଥ୍ର ଆବଶ୍ୟକତା ପୂରଣ କରିବା ପାଇଁ ଅନୁକୂଳ ଓ ସହଜଲଭ୍ୟ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସରେ ଚାଲିଥିବା ତିନିଦିନିଆ ଓଡ଼ିଶା ନିବେଶକ ସମ୍ମିଳନୀ ଶେଷ କରି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରଠାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ ନିବେଶକ ସମ୍ମିଳନୀର ସଫଳତା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି, ଆବୁଧାବି ଓ ଦୁବାଇରେ ଅନୁଷ୍ଠିତ ଏହି ସମ୍ମିଳନୀରେ 16 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୋଟ 243,162 କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ମିଳିଛି। ଏହାଦ୍ୱାରା 6 ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଅଧିକରୁ ଅଧିକ ନିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ଓଡ଼ିଶା ପ୍ରତି ନିବେଶକଙ୍କ ବଢ଼ୁଥିବା ଆସ୍ଥା ସମୃଦ୍ଧ ଓଡ଼ିଶାର ବିକାଶ ଯାତ୍ରାକୁ ଅଧିକ କ୍ରିୟାଶୀଳ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2: ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବ୍ୟାପକ ଭାବରେ ନିଯୁକ୍ତି କେମିତି ସୃଷ୍ଟି ହେବ ତା ଉପରେ ଆମେ ଗୋଟେ ବଡ଼ ଫୋକସ୍ କରିଛୁ। ସମୁଦାୟ 8 ଏମ୍ଓୟୁ ଦସ୍ତଖତ ହୋଇଛି ଏବଂ 16 ଇନ୍ଭେଷ୍ଟମେଣ୍ଟ ଇଣ୍ଟେନ୍ସ ବା ନିବେଶର ସମ୍ଭାବନା ସୃଷ୍ଟି ହୋଇଛି ଆଉ ଏହାଦ୍ୱାରା 2,43,162 କୋଟି ଟଙ୍କା ନିବେଶର ପ୍ରସ୍ତାବକୁ ଆମେ ହାସଲ କରିଛୁ ଏବଂ ସେଥିରେ ନିଯୁକ୍ତି ବା ଏମ୍ପ୍ଲୟ ହିସାବରେ 6,18,725 ସଂଖ୍ୟାକୁ ଆମେ ପାର କରିଛୁ, ଯେଉଁଟାକି ଆମ ଓଡ଼ିଶାର ଯୁବକ ଯୁବତୀମାନଙ୍କ ପାଇଁ ଗୋଟାଏ ସବୁଠାରୁ ବଡ଼ ସୁଯୋଗ ଆମେ ହାସଲ କରିପାରିଛୁ।
0: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବାଇପାସ୍ ରାସ୍ତାର ସୁନାମୁହି ନାଳ ଉପରେ 5,80,88,000 ଟଙ୍କା ବ୍ୟୟରେ ପ୍ରସ୍ତାବିତ ସୁଉଚ୍ଚ ସେତୁ ନିର୍ମାଣ କାର୍ଯ୍ୟର ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସେତୁ ନିର୍ମାଣ ଦ୍ୱାରା ଖଣ୍ଡପଡ଼ାରେ ଯାତାୟତ ବ୍ୟବସ୍ଥାକୁ ଆହୁରି ସୁଗମ କରିବା ସହ ଅଞ୍ଚଳର ଯୋଗାଯୋଗ ଓ ବିକାଶର ଗତିକୁ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଏଥିସହିତ କଣ୍ଟିଲୋସ୍ଥିତ ପ୍ରଭୁ ଶ୍ରୀ ନୀଳମାଧବଙ୍କ ମନ୍ଦିର ପରିଦର୍ଶନ କରି ପୀଠର ଉନ୍ନତିକରଣ, ସୌନ୍ଦର୍ଯ୍ୟକରଣ ଏବଂ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକୀୟ ସୁବିଧାର ବିକାଶ ସମ୍ପର୍କରେ ମନ୍ତ୍ରୀ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଗଣେଶ ପୂଜା ତଥା ସରକାରୀ ଛୁଟି ପରିପ୍ରେକ୍ଷୀରେ ଶୁଣାଣି ଶିବିର ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ତାରିଖ ଗଣମାଧ୍ୟମ ଦ୍ୱାରା ଅବଗତ କରାଯିବ ବୋଲି ବିଭାଗ କହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଆଜି ନିକୁଞ୍ଜ ଲୀଳା ଅନୁଷ୍ଠିତ ହେବ। ଜନ୍ମାଷ୍ଟମୀଠାରୁ ଶ୍ରୀମନ୍ଦିରରେ ପାଳିତ ହୋଇ ଆସୁଥିବା ଶ୍ରୀକୃଷ୍ଣଙ୍କ ଲୀଳାକ୍ରମରେ ଆଜି ସନ୍ଧ୍ୟାଧୂପ ପରେ ଏହି ନୀତି ପାଳନ କରାଯିବ। ଗତକାଲି ଠାକୁରଙ୍କର ପବିତ୍ର ଦାବାଗ୍ନି ଲୀଳା ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଆସନ୍ତା ମଙ୍ଗଳବାର ଦିନ ପାଳନ କରାଯିବ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ନିକଟରେ ପୂର୍ବାହ୍ନ 9:40 ରୁ 9:54 ମଧ୍ୟରେ ନବାହ୍ନ ଲାଗି ହେବ। ଏହା ପୂର୍ବରୁ ମାଙ୍କ ନିକଟରେ ସରିଆ ଧାନ ଅର୍ପଣ କରାଯାଇଛି। ଏହି ନୂଆଖାଇ ପର୍ବ ସମ୍ବଲପୁର ସମେତ ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, କଳାହାଣ୍ଡି, ଝାରସୁଗୁଡ଼ା, ନୂଆପଡ଼ା, ବୌଦ୍ଧ, ଆଠମଲ୍ଲିକ ଆଦି ଅଞ୍ଚଳରେ ଆନନ୍ଦ ଓ ଉତ୍ସାହର ସହ ପାଳନ କରାଯାଇଥାଏ। ଢେଙ୍କାନାଳ ଜୋରନ୍ଦାସ୍ଥିତ ପ୍ରସିଦ୍ଧ ମହିମା ଗାଦିରେ ଆଜି ମହିମା ଧର୍ମର ବାବା ଓ ସାଧୁ ସୁପୁରୁଷଙ୍କୁ ନୂଆଖାଇ ଉପଲକ୍ଷେ ପ୍ରଥମ ନବାହ୍ନ ପରିବେଷଣ କରାଯାଇଛି।

ଦେଇଛି। ସୁସ୍ଥ ଜୀବନ ପାଇଁ ସୁଷମ ଓ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ରାଜ୍ୟରେ ପୋଷଣ ମାସ ଆସନ୍ତା ମାସ 9 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପୋଷଣ ପ୍ରଦର୍ଶନୀ, ଆଲୋଚନାଚକ୍ର ଓ ସ୍ୱାସ୍ଥ୍ୟ ଶିବିରମାନ ଆୟୋଜିତ ହେଉଛି। ଶିଶୁଙ୍କ ସୁସ୍ଥ ବିକାଶ ଏବଂ ମାନସିକ ଓ ଶାରୀରିକ ଅଭିବୃଦ୍ଧି ପାଇଁ ପୋଷଣଯୁକ୍ତ ଖାଦ୍ୟର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ମମତା PMMVY ଯୋଜନା ମାତୃତ୍ୱର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ସହାୟତା ଓ ସଚେତନତା ସୃଷ୍ଟି କରିବା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରୁଛେ। ପର୍ଯ୍ୟାପ୍ତ ପୋଷଣ ଓ ଶୈଶବର ପ୍ରାରମ୍ଭିକ ଯତ୍ନ ଶିଶୁର ମସ୍ତିଷ୍କ ବିକାଶ, ଶିକ୍ଷା ଓ ବିଦ୍ୟାଳୟ ପାଇଁ ପ୍ରସ୍ତୁତିର ଏକ ଦୃଢ଼ ମୂଳଦୁଆ ପକାଇଥାଏ। ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନାକୁ ଆହୁରି ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ 2026 ଲାଗୁ କରିଛନ୍ତି। ନୂଆ ନିୟମରେ ଉତ୍ପତ୍ତି ସ୍ଥଳରୁ ବର୍ଜ୍ୟବସ୍ତୁକୁ ଚାରିଭାଗରେ ପୃଥକୀକରଣକୁ ବାଧ୍ୟତାମୂଳକ କରାଯାଇଛି। ଖୋଲା ସ୍ଥାନରେ ବର୍ଜ୍ୟ ଫିଙ୍ଗିବା କିମ୍ବା ଏହାକୁ ଜାଳିବା ଦ୍ୱାରା ପରିବେଶ ପ୍ରଦୂଷଣ ହୋଇଥାଏ, ତେଣୁ ଏଭଳି କାର୍ଯ୍ୟରୁ ଦୂରେଇ ରହିବାକୁ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ପ୍ଲାଷ୍ଟିକ୍ ବର୍ଜ୍ୟ ହ୍ରାସ ପାଇଁ ଏକକ ବ୍ୟବହାର ପ୍ଲାଷ୍ଟିକ୍ କମାଇବା ସହ ସଠିକ୍ ସଂଗ୍ରହ ଓ ପୁନଃଚକ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ନୀଳକଣ୍ଠ ହରିହର ସଂଯୁକ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ବାସୁଦେବପୁର ବ୍ଲକ ଶହୀଦ ବାଟିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶନୀ ଉଦ୍ଯାପିତ ହୋଇଯାଇଛି। ଏଥିରେ ପ୍ରାୟ 200 ପ୍ରକଳ୍ପ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା। କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦ ବକ୍ତୃତାମାଳା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ଶିକ୍ଷାବିତ୍, ବରିଷ୍ଠ ନାଗରିକ, ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୁଖ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଭାରତବର୍ଷ ପ୍ରତି ଅବଦାନ, ଚିନ୍ତାଧାରା ଓ ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରିଥିଲେ। ବାଂଲାଦେଶର ରାଜଧାନୀ ଢାକାରେ ଆସନ୍ତା ନଭେମ୍ବର 13 ତାରିଖରୁ ଦୃଷ୍ଟିବାଧିତ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏଥିପାଇଁ 24 ଜଣିଆ ସମ୍ଭାବ୍ୟ ଭାରତୀୟ ଖେଳାଳି ମନୋନୟନ କରାଯାଇଛି। ଏଥିରେ ଓଡ଼ିଶାର 3 ଜଣ ଖେଳାଳି ଦେବରାଜ ବେହେରା, ନକୁଳ ବଡ଼ନାୟକ ଏବଂ ସୁଖରାମ ମାଝୀ ସ୍ଥାନ ପାଇଛନ୍ତି। ଖେଳାଳିମାନଙ୍କ ପାଇଁ ଚଳିତ ମାସ ଶେଷ ସପ୍ତାହରେ ବେଙ୍ଗାଲୁରୁଠାରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଚାଲିଥିବା 18 ବ୍ରିକ୍ସ ଶିଖର ସମ୍ମିଳନୀ ଆଜି ହେଉଛି ଉଦ୍ଯାପିତ। ଉଦ୍ୟୋଗୀ, କୃଷକ, ଗବେଷକ, ମହିଳା ଓ ଯୁବବର୍ଗଙ୍କୁ ସାମିଲ କରି ବ୍ରିକ୍ସକୁ ଅଧିକ ସମାବେଶୀ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ସଂଯୁକ୍ତ ଆରବ ଏମିରେଟ୍ସରେ ନିବେଶକ ସମ୍ମିଳନୀ ଶେଷ କରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ। କହିଲେ 16 ବୁଝାମଣାପତ୍ର ସହ 2,43,000+ କୋଟି ଟଙ୍କାର ମିଳିଛି ପୁଞ୍ଜି ପ୍ରସ୍ତାବ। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ନିକୁଞ୍ଜ ଲୀଳା। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: ସମୃଦ୍ଧ ଓଡିଶାର ଏଇ ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
0: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
1: ନିଶ୍ଚୟ। ଓଡିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
0: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
0: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
0: ଯଦି GST, FSS, AI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
0: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କରୁ ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
0: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
0: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
0: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ ବ୍ରାଣ୍ଡ।
0: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡିଶା।
3: ପ୍ରଚାର କରିଲୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଇଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ।

ଶୁଣୁଥିଲେ କେତୋଟି ଭକ୍ତି ଗୀତ ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମେ ଶିଳ୍ପୀ ଅକ୍ଷୟ ମହାନ୍ତି, କଣ୍ଠରେ ତାଙ୍କର ଦେବଦାସ ଛଟରାଇଙ୍କ ରଚନା।

ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଆଜିର ଶିଳ୍ପୀମାନେ ଥିଲେ ଅକ୍ଷୟ ମହାନ୍ତି, ମହମ୍ମଦ ଆଜିଜ ଏବଂ ବାବୁଲ ସୁପ୍ରିୟ। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ। ଆଜିର ସୂଚନା ସହ ମୁଁ କନକ ମଞ୍ଜରୀ ବାରିକ।

ଡେଙ୍ଗୁ ପ୍ରତିରୋଧ ଓ ନିୟନ୍ତ୍ରଣ ଏ ସମ୍ପର୍କରେ ଆଉ ଏକ ସୂଚନା। ବର୍ଷା ଦିନେ ଡେଙ୍ଗୁ ରୋଗର ପ୍ରାଦୁର୍ଭାବ ଅଧିକ। ଡେଙ୍ଗୁ ରୋଗର ବାହକ ଏଡିସ୍ ମଶା। ଘର ମଧ୍ୟରେ ବା ଘର ନିକଟରେ କୌଣସି ସ୍ଥାନରେ ଜମିଥିବା ପରିଷ୍କାର ତଥା ସ୍ୱଳ୍ପ ପାଣିରେ ଡିମ୍ବ ଦିଏ। ଏହି ମଶା ସକାଳ ଓ ସନ୍ଧ୍ୟା ସମୟ ଏବଂ ଦିନବେଳେ ମଧ୍ୟ କାମୁଡ଼ିଥାଏ। ଡେଙ୍ଗୁ ପ୍ରତିରୋଧ ପାଇଁ ଘରେ ଥିବା ବିଭିନ୍ନ ପାତ୍ର ଏବଂ ଫୁଲକୁଣ୍ଡ ଆଦିରେ କିମ୍ବା ଘର ଚାରିପାଖରେ ଜମି ରହିଥିବା ପାଣିକୁ ଅନ୍ତତଃ 2ରୁ 3 ଦିନରେ ଥରେ ନିଷ୍କାସନ କରିଦିଅନ୍ତୁ। ଦିନ ହେଉ ବା ରାତି ଶୋଇବା ବେଳେ ମଶାରୀ ଟାଣି ଶୁଅନ୍ତୁ। ଜ୍ୱର, ଗଣ୍ଠି ବିନ୍ଧା, ଆଖିରେ ଯନ୍ତ୍ରଣା ହେଲେ ତୁରନ୍ତ ଡେଙ୍ଗୁ ପରୀକ୍ଷା କରି ଚିକିତ୍ସା କରନ୍ତୁ। ସରକାରୀ ଡାକ୍ତରଖାନାରେ ଡେଙ୍ଗୁ ରୋଗୀଙ୍କ ପାଇଁ ପରୀକ୍ଷା ଓ ଚିକିତ୍ସା ବିନା ଦେୟରେ ଉପଲବ୍ଧ, ଜଣାଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ବାଲ୍ୟ ବିବାହ ସମ୍ପର୍କରେ ଆଉ ଏକ ସୂଚନା। ଏତଦ୍ୱାରା ଜନସାଧାରଣମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି 21 ବର୍ଷ ବୟସରୁ କମ୍ ବୟସର ପୁଅ ତଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା

ଚାହାନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ।

ବର୍ଜ୍ୟବସ୍ତୁ ମୁକ୍ତ ଅଞ୍ଚଳ ଅଭିଯାନ ଏ ସମ୍ପର୍କରେ ଆଉ ଏକ ସୂଚନା। ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷା ଅନୁଷ୍ଠାନ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା।

ସୂଚନା ଓ ସମ୍ବାଦ ଆଜି ପାଇଁ ଏତିକି। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଜନଜୀବନ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ବିଜ୍ଞାପନ ପରେ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶ।

0: ଗ୍ରୋସରୀ ନୋଟରେ କାହିଁକି ଖେଳୁଛୁ?
1: ବ୍ରୋ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟକୁ
2: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: ଆର୍‌ବିଆଇ କହେ, ସ୍ମାର୍ଟ ବନ, କୁଲ୍ ରୁହ।
4: ପିଲାଟା ପାଣିଆ ଝାଡ଼ା ହେଇ ଏତେ ସରିହେଲାଣି, ତାକୁ ଟିକେ ORS ଦେଇନ। ତାହେଲେ ଆପଣମାନେ ମନେ ରଖନ୍ତୁ, ଶିଶୁକୁ ତରଳ ଝାଡ଼ା ହେଲେ ତା ଶରୀରର ଜଳୀୟ ଅଂଶ କମିଯାଏ ଏବଂ ଦେହ ଶୁଖିଲା ହେଇଯାଏ। ପିଲାଟା ଶରୀର ନିସ୍ତେଜ ହେଇଯାଏ, ଆଖି ଭିତରକୁ ପଶିଯାଏ ଏବଂ ଚମଡ଼ା ଥୁକୁଡ଼ା ହେଇଯାଏ। ଏହି ପରିସ୍ଥିତିରେ ଶିଶୁକୁ ORS ମିଶା ପାଣି ଦିଅନ୍ତୁ। ଏହା ପ୍ରସ୍ତୁତ ହେବାର 24 ଘଣ୍ଟା ପର୍ଯ୍ୟନ୍ତ ରହିପାରେ। ଏଥିସହିତ ଜିଙ୍କ ବଟିକା ମଧ୍ୟ 14 ଦିନ ପର୍ଯ୍ୟନ୍ତ ଦିଅନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ବ୍ରିକ୍ସ ବିଶ୍ୱର ବିଭିନ୍ନ ସମସ୍ୟା ସମାଧାନର ଏକ ମାଧ୍ୟମ, ଉଦ୍ଯାପନୀ ଦିବସରେ କହିଲେ ପ୍ରଧାନମନ୍ତ୍ରୀ। ୟୁଏଇ ଗସ୍ତ କାଳରେ ରାଜ୍ୟକୁ 2,43,000 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ସୂଚନା। ସୃଷ୍ଟି ହେବ 9,00,000 ନିଯୁକ୍ତି ସୁଯୋଗ। ସେବା ସଂକଳ୍ପକୁ ଜନସେବା ଅଭିଯାନରେ ପରିଣତ କରିବାକୁ ଗୃହ ନିର୍ମାଣ ମନ୍ତ୍ରୀଙ୍କ ଆହ୍ୱାନ। ଏବଂ ଜାପାନ ଇଣ୍ଟରନ୍ୟାସନାଲ

0: ପୁରୁଷ ସିଙ୍ଗଲ୍ସର ଏସ୍ଏଲ୍ ଥ୍ରୀ ବର୍ଗରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣପଦକ। ବ୍ରିକ୍ସ ସମ୍ମିଳନୀରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତିକୁ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବାକୁ ସମୟବଦ୍ଧ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀର ଉଦ୍ଯାପନୀ ଦିବସରେ ପ୍ରଧାନମନ୍ତ୍ରୀ ସମାବେଶୀ ବିକାଶର ଭବିଷ୍ୟତ ନିର୍ମାଣ ପାଇଁ ସହନଶୀଳତା, ନବସୃଜନ, ସମନ୍ୱୟ ଓ ନିରନ୍ତର ବିକାଶ ସମ୍ପର୍କରେ ଆୟୋଜିତ ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି, ବ୍ରିକ୍ସ କେବଳ କେତେକ ଦେଶର ସମୂହ ନୁହେଁ, ବରଂ ଏହା ବିଶ୍ୱର ବିଭିନ୍ନ ସମସ୍ୟା ସମାଧାନର ଏକ ମାଧ୍ୟମ। ବ୍ରିକ୍ସ ସମ୍ମିଳନୀରେ ଗୃହୀତ ହୋଇଥିବା ନୂଆଦିଲ୍ଲୀ ଘୋଷଣାନାମା ମିଳିତ ଦୂରଦୃଷ୍ଟି ଏବଂ ଭବିଷ୍ୟତର ସହଯୋଗ ପାଇଁ ସ୍ପଷ୍ଟ ଦିଗ୍ଦର୍ଶନ ପ୍ରଦାନ କରିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ବ୍ରିକ୍ସ କେବଳ ଦେଶ ସମୂହ ନୁହେଁ, ସଲ୍ୟୁସନ୍ସ କା ଏକ ଇକୋସିଷ୍ଟମ ହେ। ଇସ୍ ସମିଟ୍ ସେ ଆଡପ୍ଟ କିଆ ଗୟା ନ୍ୟୁ ଦିଲ୍ଲୀ ଡିକ୍ଲେରେସନ ହମାରେ ଶେୟାର୍ଡ ଭିଜନ ଅର୍ ଫ୍ୟୁଚର କୋପରେସନ କୋ ସ୍ପଷ୍ଟ ଦିଶା ଦେଗା। ହମାରେ ଫ୍ରେମୱର୍କ ଫାଇଲ ସେ ଆଗେ ବଢ଼କର ରିୟଲ ରାଇଟ୍ ମେ ଇମ୍ପାକ୍ଟ ପୈଦା କରେ, ଇସ୍କେ ଲିଏ ହମ ସବ ମିଲକର କାମ କରେଙ୍ଗେ।
0: ମହାମାରୀ ଏବଂ ଜଳବାୟୁ ବିପର୍ଯ୍ୟୟ ଭଳି ବୈଶ୍ୱିକ ସଂକଟର ମୁକାବିଲା ପାଇଁ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ସ୍ଥିରତା ଓ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଏକ ସମନ୍ୱିତ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ଉପରେ ସହମତି ପ୍ରକାଶ ପାଇଛି। ପ୍ରଯୁକ୍ତି ବିଦ୍ୟା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥକୁ ଅସ୍ତ୍ର ଭାବେ ବ୍ୟବହାର ନ କରି ଏହାର ସମାବେଶୀ ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏଥିସହ ବ୍ରିକ୍ସ ଏମ୍ଏସ୍ଏମ୍ଇ ପୋର୍ଟାଲ, ଅର୍ବାନ୍ ମୋବିଲିଟି ହବ୍, ଡିଜିଟାଲ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ ଏବଂ ଚାଷୀଙ୍କ ପାଇଁ ଡିଜିଟାଲ୍ କୃଷି ନେଟୱାର୍କ ଭଳି ପ୍ରସ୍ତାବ ଦିଆଯାଇଛି। ସମ୍ମିଳନୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ନେତୃବୃନ୍ଦଙ୍କ ସମେତ ମାଲେସିଆ, ଭିଏତନାମ, ସାଉଦି ଆରବ ଏବଂ ଜାତିସଂଘ ମହାସଚିବଙ୍କ ସମେତ 10 ସହଭାଗୀ ଦେଶର ନେତାମାନେ ଯୋଗ ଦେଇଥିଲେ। ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇଥିବା ନେତୃବୃନ୍ଦଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଅର୍ପଣ କରିବା ସହ ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ଚୀନ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଆଜି ଉଦ୍ଯାପନୀ ଦିବସରେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ରାଜ୍ୟର ଯୁବପିଢ଼ିଙ୍କ ଭବିଷ୍ୟତକୁ ଉଜ୍ଜଳ କରିବା ପାଇଁ ସରକାର ନିଜର ସର୍ବାଧିକ ସାମର୍ଥ୍ୟର ଉପଯୋଗ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତ ଶେଷ କରି ଗଣମାଧ୍ୟମକୁ ନିଜ ବିବୃତ୍ତିରେ ଶ୍ରୀ ମାଝୀ କହିଛନ୍ତି, ୟୁଏଇ ଗସ୍ତ କାଳରେ ଓଡ଼ିଶା ସରକାରଙ୍କ ସହ ମୋଟ 8 ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସହ 16 ନିବେଶ ସମ୍ଭାବନା ସୃଷ୍ଟି ହୋଇଛି। ଏହାଦ୍ୱାରା ରାଜ୍ୟକୁ 2,43,162 ଟଙ୍କାର ନିବେଶ ପ୍ରସ୍ତାବ ହାସଲ ହୋଇଛି। ଏହା ମାଧ୍ୟମରେ ମୋଟ 9 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପୂର୍ବରୁ ହାସଲ ହୋଇଥିବା 20,00,000 ଅଧିକ ଟଙ୍କାର ପ୍ରସ୍ତାବକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ 22,05,000 ଟଙ୍କାର ନିବେଶ ପ୍ରସ୍ତାବ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2: ବ୍ୟାପକ ଭାବରେ ନିଯୁକ୍ତି କେମିତି ସୃଷ୍ଟି ହେବ ତା ଉପରେ ଆମେ ପୁରା ବଡ଼ ଫୋକସ୍ କରିଛୁ। ଆମର ସମୃଦ୍ଧ ଓଡ଼ିଶା ଗଠନ କରିବାରେ ପ୍ରତିଷ୍ଠିତ ହୋଇପାରିବ। ଆମର ଯେଉଁ ଶିଳ୍ପାୟନ ଏବଂ ନିବେଶକୁ ଆମେ ଅଧିକ ଗୁରୁତ୍ୱ ଦେଇଛୁ। ଏ ଗସ୍ତ ଭିତରେ 52 ବିଜନେସ୍ ମିଟିଂ କରିଛି, 6 ହେଉଛି ରାଉଣ୍ଡ ଟେବୁଲ ବୈଠକ ହୋଇଛି, 40 1-to-1 ରୋଡ୍ ଶୋରେ ଆମେ ବିଭିନ୍ନ ନିବେଶକାରୀଙ୍କ ସହିତ ଭେଟ କରିଛୁ।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, 2036 ସୁଦ୍ଧା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ଓ ଆସନ୍ତା 10 ମଧ୍ୟରେ ରାଜ୍ୟକୁ 500 ବିଲିୟନ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଉଦ୍ୟମ ଜାରି ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ଏକ ଦଳ ଗତ 9-11 ପର୍ଯ୍ୟନ୍ତ ଆବୁଧାବି ଓ ଦୁବାଇରେ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ବିଭିନ୍ନ ସଂସ୍ଥା ଓ ଶିଳ୍ପପତିଙ୍କ ସହ ଆଲୋଚନା କରିଥିଲା। ବରିଷ୍ଠ ନାଗରିକମାନଙ୍କ ସମ୍ମାନଜନକ ଜୀବନ ଅତିବାହିତ ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ତ୍ରଣାଳୟ ସଚିବ ସୁଧାଂଶୁ ପନ୍ଥ କହିଛନ୍ତି, ଦେଶର 2,88,000 ଅଧିକ ବରିଷ୍ଠ ନାଗରିକ ଆଶ୍ରୟ, ପୁଷ୍ଟିକର ଖାଦ୍ୟ, ଚିକିତ୍ସା, ଫିଜିଓଥେରାପି ଏବଂ ମନୋରଞ୍ଜନ ଭଳି ଜରୁରୀ ସୁବିଧା ଦ୍ୱାରା ଉପକୃତ ହୋଇଛନ୍ତି। ବୃଦ୍ଧ ଓ ବୃଦ୍ଧାମାନଙ୍କ ଯତ୍ନ ପାଇଁ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ଦେଶର ବିଭିନ୍ନ ସ୍ଥାନରେ 142 ନୂତନ ବରିଷ୍ଠ ନାଗରିକ ଆଶ୍ରୟ ସ୍ଥଳୀକୁ ମଞ୍ଜୁର କରାଯାଇଛି। ସ୍ୱାଧୀନ ଜୀବନଯାପନ ପାଇଁ 200 ଅଧିକ ଶିବିର ଆୟୋଜନ କରାଯାଇ 4,90,000 ଅଧିକ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଉଛି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବରିଷ୍ଠ ନାଗରିକମାନଙ୍କୁ 23,93,000 ସହାୟକ ଉପକରଣ ବଣ୍ଟନ କରାଯାଇଥିବା ନେଇ ସଚିବ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 25 ବର୍ଷର ସାର୍ବଜନୀନ ଜୀବନ ଓ ଜନସେବାରୁ ପ୍ରେରଣା ନେଇ ଦେଶବ୍ୟାପୀ ଆରମ୍ଭ ହେଉଥିବା ସେବା ସଂକଳ୍ପ ଅଭିଯାନକୁ ରାଜ୍ୟରେ ବ୍ୟାପକ ଜନସେବା ଅଭିଯାନରେ ପରିଣତ କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଆହ୍ୱାନ ଦେଇଛନ୍ତି। ସମାଜର ପ୍ରତ୍ୟେକ ବର୍ଗ ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜନସେବା ସହ ଯୋଡ଼ିବା ଏହି ଅଭିଯାନର ଲକ୍ଷ୍ୟ। ଆସନ୍ତା 17 ତାରିଖରୁ ଅକ୍ଟୋବର 17 ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଭିଯାନ ଅନ୍ତର୍ଗତ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର, ସ୍ୱଚ୍ଛତା ଅଭିଯାନ, ଶ୍ରମଦାନ, ଚାରା ରୋପଣ, ଜନସଚେତନତା ଓ ବିଭିନ୍ନ ସାମାଜିକ ଏବଂ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜିତ କରାଯିବ। ଯୁବଶକ୍ତିକୁ ଅଭିଯାନର ଏକ ପ୍ରମୁଖ ଅଂଶ ବୋଲି ଅଭିହିତ କରିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ସୃଜନଶୀଳ ପ୍ରତିଯୋଗିତାର ଆୟୋଜନ କରାଯିବ ବୋଲି ଡକ୍ଟର ମହାପାତ୍ର କହିଛନ୍ତି। ମହିଳା ସଶକ୍ତିକରଣ, ଚାଷୀଙ୍କ ସମୃଦ୍ଧି, ଯୁବବର୍ଗଙ୍କ ଦକ୍ଷତା ବିକାଶ, ଗରିବଙ୍କ କଲ୍ୟାଣ ଓ ଜନଜାତି ସମାଜର ଉନ୍ନତିକୁ ମଧ୍ୟ ଅଭିଯାନର ସେବାମୂଳକ ଦୃଷ୍ଟିକୋଣ ସହ ଯୋଡ଼ାଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ସମାଜର ପ୍ରତ୍ୟେକ ବର୍ଗଙ୍କ ନିକଟରେ ପହଞ୍ଚାଇବା ପାଇଁ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ। ସେବାରୁ ସଂକଳ୍ପ, ସଂକଳ୍ପରୁ ବିକାଶ ଏବଂ ବିକାଶରୁ ଏକ ସମୃଦ୍ଧ, ସଶକ୍ତ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଏହି ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ରାଜ୍ୟବାସୀଙ୍କୁ ଡକ୍ଟର ମହାପାତ୍ର ଆହ୍ୱାନ ଦେଇଛନ୍ତି। ନୟାଗଡ଼ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ସେବା ସଂକଳ୍ପ ଅଭିଯାନର ସଫଳ ରୂପାୟନ ଏବଂ ଅଭିଯାନକୁ ଜନମୁଖୀ କରିବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି ସଭାପତି ତାପସ ରଞ୍ଜନ ମାର୍ଥାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ ଯୋଗଦେଇ ଅଭିଯାନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଗଣେଶ ପୂଜା ତଥା ସରକାରୀ ଛୁଟି ପରିପ୍ରେକ୍ଷୀରେ ଶୁଣାଣି ଶିବିର ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ତାରିଖ ଗଣମାଧ୍ୟମ ଦ୍ୱାରା ଅବଗତ କରାଯିବ ବୋଲି ବିଭାଗ କହିଛି। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଆଜି ନିକୁଞ୍ଜ ଲୀଳା ଅନୁଷ୍ଠିତ ହେଉଛି। ଜନ୍ମାଷ୍ଟମୀଠାରୁ ଶ୍ରୀମନ୍ଦିରରେ ପାଳିତ ହୋଇଆସୁଥିବା ଶ୍ରୀକୃଷ୍ଣଙ୍କ ଲୀଳା କ୍ରମରେ ଆଜି ସନ୍ଧ୍ୟା ଧୂପ ପରେ ଏହି ନୀତି ପାଳନ କରାଯିବ। ଗତକାଲି ଠାକୁରଙ୍କର ପବିତ୍ର ଦାବାଗ୍ନି ଲୀଳା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ କନିଷ୍ଠ ମହିଳା ହକି ଦଳ ଏସିଆ କପ୍ ବିଜୟୀ ହୋଇଛି। ଚୀନ୍ର ମୋକିଠାରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିବା ଫାଇନାଲ୍ ମ୍ୟାଚ୍ରେ ଗତଥରର ଚାମ୍ପିୟନ୍ ଭାରତ ଚୀନ୍କୁ 1-0 ଗୋଲ୍ରେ ପରାସ୍ତ କରି ଏହି ସଫଳତା ହାସଲ କରିଛି। ମ୍ୟାଚ୍ର 17ତମ ମିନିଟ୍ରେ ଦଳ ପକ୍ଷରୁ ସାନିକା ଚନ୍ଦ୍ରକାନ୍ତ ମାନେ ଏକ ଗୋଲ୍ ସ୍କୋର କରି ଭାରତକୁ ଏହି ବିଜୟ ଦେଇଛନ୍ତି। ଏଥିସହ ଭାରତ କ୍ରମାଗତ ତୃତୀୟ ଥର ପାଇଁ କନିଷ୍ଠ ଏସିଆ କପ୍ ଟାଇଟଲ୍ ହାସଲ କରିଛି। ଏଥିପୂର୍ବରୁ ଦଳ 2023 ଏବଂ 2024 ଏସିଆ କପ୍ ଜିତିଥିଲା। ଜାପାନ ଇଣ୍ଟରନ୍ୟାସନାଲ୍ ପୁରୁଷ ସିଙ୍ଗଲ୍ସର SL3 ବର୍ଗରେ ଓଡ଼ିଶାର ପାରା ବ୍ୟାଡ୍ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଶ୍ରୀ ଭଗତ ଏହା ବ୍ୟତୀତ ପୁରୁଷ ଡବଲ୍ସରେ ସାଥୀ ଖେଳାଳି ସୁକାନ୍ତ କଦମଙ୍କ ସହ ରୌପ୍ୟ ପଦକ ଜିତିଛନ୍ତି। ଟୋକିଓ ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ସିଙ୍ଗଲ୍ସ ଫାଇନାଲ୍ରେ ଚମତ୍କାର ପ୍ରଦର୍ଶନ କରିବା ସହ ସ୍ୱଦେଶ ଖେଳାଳି ଉମେଶ କୁମାରଙ୍କୁ 21-16, 21-8 ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 23ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବ୍ରିକ୍ସ ବିଶ୍ୱର ବିଭିନ୍ନ ସମସ୍ୟା ସମାଧାନର ଏକ ମାଧ୍ୟମ, ଉଦ୍ଯାପନୀ ଦିବସରେ କହିଲେ ପ୍ରଧାନମନ୍ତ୍ରୀ। UAE ଗସ୍ତ କାଳରେ ରାଜ୍ୟକୁ 2,43,000 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ସୂଚନା। ସୃଷ୍ଟି ହେବ 9 ଲକ୍ଷ ନିଯୁକ୍ତି ସୁଯୋଗ। ସେବା ସଂକଳ୍ପକୁ ଜନସେବା ଅଭିଯାନରେ ପରିଣତ କରିବାକୁ ଗୃହ ନିର୍ମାଣ ମନ୍ତ୍ରୀଙ୍କ ଆହ୍ୱାନ। ଏବଂ ଜାପାନ ଇଣ୍ଟରନ୍ୟାସନାଲ୍ ପୁରୁଷ ସିଙ୍ଗଲ୍ସର SL3 ବର୍ଗରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ ପଦକ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
3: ଆକାଶବାଣୀ କଟକ। ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଅଗ୍ରପୂଜ୍ୟ ଦେବତା ଶ୍ରୀ ଗଣେଶ, ସ୍ଥୂଳତନୁ ଗଜେନ୍ଦ୍ର ବଦନ, ଏକଦନ୍ତ ଲମ୍ବୋଦର କିନ୍ତୁ ସେ ସୁନ୍ଦର, ବିଦ୍ୟା ବୁଦ୍ଧି ସିଦ୍ଧିଦାତା, ପ୍ରତ୍ୟେକ କାର୍ଯ୍ୟରେ ତାଙ୍କୁ ପ୍ରଥମେ ସ୍ମରଣ ନ କଲେ ବିଘ୍ନ ବିନାଶ ହୁଏ ନାହିଁ। ସ୍ୱାଧୀନତା ଆନ୍ଦୋଳନ ସମୟରେ ବି ଭାରତବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ଏବଂ ଦେଶଭକ୍ତିର ଭାବନା ଜାଗ୍ରତ କରି ରଖିବା ଲାଗି ମହାନ ସ୍ୱାଧୀନତା ସଂଗ୍ରାମୀ ଲୋକମାନ୍ୟ ବାଲ ଗଙ୍ଗାଧର ତିଳକ ଆରମ୍ଭ କରିଥିଲେ ମହାରାଷ୍ଟ୍ରର ଲୋକପ୍ରିୟ ଗଣେଶ ପର୍ବ। ଏବେ ଗଜାନନଙ୍କ ସ୍ୱାଗତ ପାଇଁ ପ୍ରକୃତି ସହିତ ମଣିଷ ବି ପ୍ରସ୍ତୁତ। ଗଣପତିଙ୍କ ପୂଜାରୁ

ଆରମ୍ଭ ହୁଏ ପାର୍ବଣର ଋତୁ। ଆସନ୍ତାକାଲି ଗଣପତିଙ୍କ ଆରାଧନାର ତିଥି ଅବସରରେ ଦେଶ ବିଦେଶରେ ଗଜାନନଙ୍କର ବିଭିନ୍ନ ସ୍ୱରୂପ ସମ୍ପର୍କରେ ଆସନ୍ତୁ ଜାଣିବା। ଗଣେଶଙ୍କର ଗଜାନନ ସ୍ୱରୂପକୁ ଆମେ ପୂଜା କରିଥାଉ। ତାଙ୍କ ଦେହରେ ହାତୀ ମୁଣ୍ଡ ଲାଗିବା ସମ୍ପର୍କରେ ପୌରାଣିକ କାହାଣୀ ମଧ୍ୟ ରହିଛି। ତେବେ ଭାରତରେ ଏପରି ଏକ ମନ୍ଦିର ଅଛି ଯେଉଁଠାରେ ଗଣେଶଙ୍କର ନରମୁଖଧାରୀ ପ୍ରତିମା ପୂଜା କରାଯାଇଥାଏ। ତାମିଲନାଡୁର ତିରୁବରୁର ଜିଲ୍ଲା ଅନ୍ତର୍ଗତ କୁଥାନୁରଠାରୁ 3 କିଲୋମିଟର ଦୂରରେ ତିଳତର୍ପଣ ପୁରୀ ରହିଛି। ସେଠାରେ ଆଦିବିନାୟକଙ୍କ ମନ୍ଦିର ଅବସ୍ଥିତ। ଏହି ମନ୍ଦିରରେ ସମ୍ପୂର୍ଣ୍ଣ ମାନବୀୟ ରୂପରେ ଭଗବାନ ଗଣେଶ ପୂଜା ପାଉଛନ୍ତି। ଏହି ମନ୍ଦିର ମୁକ୍ତିକ୍ଷେତ୍ର ନାମରେ ପରିଚିତ ଥିବାବେଳେ ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ଶାନ୍ତି ପାଇଁ ଏଠାକୁ ପୂଜା କରିବାକୁ ଆସିଥାନ୍ତି। କିମ୍ବଦନ୍ତୀ ଅନୁସାରେ ଭଗବାନ ଶ୍ରୀରାମ ଏଠାରେ ନିଜ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ବିଧିବିଧାନରେ ପୂଜା କରାଇଥିଲେ। ସେବେଠାରୁ ଏହି ବ୍ୟବସ୍ଥା ପ୍ରଚଳିତ ରହିଆସିଛି। ମନପସନ୍ଦର ଜୀବନସାଥୀଟିଏ ପାଇବାକୁ ସମସ୍ତଙ୍କର ଇଚ୍ଛା ଥାଏ। କେତେଜଣ ନିଜ ଇଚ୍ଛାରେ ସାଥୀଟିଏ ବାଛିଥିଲେ ବି ସେମାନଙ୍କର ବିବାହ ପାଇଁ ବିଭିନ୍ନ ପ୍ରକାର ବାଧାବିଘ୍ନ ଆସି ପହଞ୍ଚେ। ଏମିତି ଯୋଡ଼ିଙ୍କ ମନସ୍କାମନା ପୂରଣ ଲାଗି ମଧ୍ୟପ୍ରଦେଶର ଗ୍ୱାଲିୟରରେ ଅବସ୍ଥାପିତ ବିଘ୍ନରାଜ ବେଶ୍ ପ୍ରସିଦ୍ଧ। ବିବାହ ପାଇଁ ଇଚ୍ଛୁକ ଯୋଡ଼ି ଏଠାକୁ ଆସି ମାନସିକ କରିବା ସହିତ ପୂରଣ ହେବା ପରେ ଏହି ମାନସିକ ଉତ୍ତାରିବା ଲାଗି ବିଶେଷ ପୂଜା କରିବାକୁ ହୋଇଥାଏ। ସହରର ସିନ୍ଦେ କେଣ୍ଟ ଅଞ୍ଚଳରେ 250 ବର୍ଷରୁ ଉର୍ଦ୍ଧ୍ୱକାଳ ଧରି ଗଣପତି ବିରାଜମାନ କରିଛନ୍ତି। ଅର୍ଜିୱାଲେ ଗଣପତି ଭାବେ ସେ ପରିଚିତ। ଏହି ଗଣପତିଙ୍କ ପାଖକୁ ସବୁ ଶ୍ରେଣୀର ଭକ୍ତ ଆସୁଥିଲେ ମଧ୍ୟ ବାହାଘର ନିର୍ବିବାଦରେ କରାଇଦେବା ଲାଗି ପ୍ରାୟତଃ ପ୍ରେମୀ ଯୁଗଳ ଆସିଥାନ୍ତି। ବାହାଘର ହୋଇଯିବା ପରେ ସେମାନେ ଏଠାକୁ ଆସି ଗଣପତିଙ୍କୁ ଧନ୍ୟବାଦ ଦେବା ସହିତ ବିଶେଷ ପୂଜାର୍ଚ୍ଚନା କରାଇଥାନ୍ତି। ଗଣପତିଙ୍କୁ ଦୁବରେ ପୂଜା କରି ଲଡ଼ୁ ଭୋଗ କରାଯାଏ। ପ୍ରତ୍ୟେକ ବୁଧବାର ସେଠାରେ ଭଣ୍ଡାରା ଆୟୋଜିତ ହୁଏ। ଏଥିରେ ଏଭଳି ନବଦମ୍ପତିଙ୍କ ଦାନ ବ୍ୟତୀତ ଆଉ କୌଣସି ଚାନ୍ଦା ନିଆଯାଏ ନାହିଁ। ଗଣପତିଙ୍କର ସର୍ବୋଚ୍ଚ ପ୍ରତିମା ଥାଇଲାଣ୍ଡର ଖ୍ଲୋଙ୍ଗ୍ଖୁଏନ୍ଠାରେ ରହିଛି। ଚାକୁଏଙ୍ଗ୍ ସାଓ ରାଜ୍ୟରେ ଖ୍ଲୋଙ୍ଗ୍ଖୁଏନ୍ ଗଣେଶ ଇଣ୍ଟରନ୍ୟାସନାଲ୍ ପାର୍କରେ ଗଣପତିଙ୍କର ଏହି 39 ମିଟର ବା ପ୍ରାୟ 128 ଫୁଟ ଉଚ୍ଚ କାଂସ୍ୟ ପ୍ରତିମା ପ୍ରତିଷ୍ଠିତ। 854 କାଂସ୍ୟଖଣ୍ଡ ମିଶି ହୋଇଥିବା ଏହି ପ୍ରତିମା ପ୍ରାୟ 12 ମହଲା ଅଟ୍ଟାଳିକାର ଉଚ୍ଚତା ସହିତ ସମାନ। ଏହି ଗଣପତି ସେଠାରେ ଫ୍ରା ଫିକାନେତ୍ ନାମରେ ପରିଚିତ। 2008 ଆରମ୍ଭ ହୋଇଥିବା ଏହି ଉଦ୍ୟାନର କାର୍ଯ୍ୟ 2012 ଶେଷ ହୋଇଥିଲା। ଥାଇଲାଣ୍ଡରେ ପଣସ, ଆମ୍ବ, ଆଖୁ ଓ କଦଳୀ ପରି ଯେଉଁ 4 ଫଳ ପବିତ୍ର କାର୍ଯ୍ୟରେ ଲାଗିଥାଏ ସେସବୁ ଗଣପତିଙ୍କ ହାତରେ ରଖାଯାଇଛି। ଗଣପତିଙ୍କ ପେଟରେ ଏକ ସାପ ଗୁଡ଼ାଇ ହୋଇ ରହିଥିବା ବେଳେ ଶୁଣ୍ଢରେ ଲଡ଼ୁ ରହିଛି ଏବଂ ପାଦ ପାଖରେ ମୂଷା ବସିଛି। ଥାଇଲାଣ୍ଡରେ ଗଣପତି ଜ୍ଞାନର ଦେବତା ଭାବେ ମାନ୍ୟତା ପାଇଛନ୍ତି। ସେଠାକାର ଖ୍ୟାତନାମା ଶିଳ୍ପୀ ପିଟକ୍ ଚାଲେମ୍ ଲାଓ ଏହି ମୂର୍ତ୍ତି ନିର୍ମାଣ କରିଛନ୍ତି। ଆୟର୍ଲାଣ୍ଡର କାଉଣ୍ଟି ୱିକ୍ଲୋଠାରେ ଏକ ବିଶ୍ୱପ୍ରସିଦ୍ଧ ଉଦ୍ୟାନ ରହିଛି ଯେଉଁଠାରେ ଭଗବାନ ଗଣେଶଙ୍କର ବିଭିନ୍ନ ରୂପ ଦେଖିବାକୁ ମିଳେ। ଏହି ଉଦ୍ୟାନଟି ସମ୍ପୂର୍ଣ୍ଣ ରୂପେ ଗଣେଶଙ୍କୁ ସମର୍ପିତ କହିଲେ ଭୁଲ ହେବନି। ସଙ୍ଗୀତ ଭାରତୀୟ ସଂସ୍କୃତିର ଅଭିନ୍ନ ଅଙ୍ଗ ହୋଇଥିବା ବେଳେ ଏଠାରେ ଭଗବାନ ଗଣେଶଙ୍କର ବିଭିନ୍ନ ବାଦ୍ୟଯନ୍ତ୍ର ବଜାଉଥିବା ଭଙ୍ଗୀରେ 8 ମୂର୍ତ୍ତି ରହିଛି। ବୀଣାବାଦକ ଗଣେଶଙ୍କ ପାଦ ପାଖରେ ମୂଷା ଥିବା ମୂର୍ତ୍ତି ସହ ଗଣେଶ ପଢ଼ୁଥିବାର ମୂର୍ତ୍ତି ବେଶ୍ ଆକର୍ଷଣୀୟ। ଏହି ଉଦ୍ୟାନଟି 22 ଏକର ପରିବ୍ୟାପ୍ତ। ରାଉଣ୍ଡ ଉଡ୍ଠାରେ ଥିବା ଭିକ୍ଟର ସ୍ୱେ ନାମକ ଏହି ଉଦ୍ୟାନର ଗଣେଶ ମୂର୍ତ୍ତିଗୁଡ଼ିକ ଗ୍ରାନାଇଟ୍ ପଥରରେ ତିଆରି ହୋଇଥିବା ବେଳେ ଏଗୁଡ଼ିକ ମହାବଳୀପୁରମର ଶିଳ୍ପୀମାନେ ନିର୍ମାଣ କରିଛନ୍ତି। ଏବେ ଅବଶ୍ୟ ଉଦ୍ୟାନଟିକୁ ସର୍ବସାଧାରଣଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି।

0: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7ଟା। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ। ଆଜି ଏଥିରେ ଶୁଣିବା ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ଉପସ୍ଥାପନାରେ ଅଛନ୍ତି ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାସ୍ତା।
1: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣିବା ମୁଣ୍ଡାରୀ ସମ୍ପ୍ରଦାୟର କରମ ଗୀତ।
2: ପରିବେଷଣ କରିଛନ୍ତି ରବୀନ୍ଦ୍ରନାଥ ସିଂ ଏବଂ ତାଙ୍କର ସାଥୀ କଳାକାରମାନେ।
1: ଏକାଦଶୀ ତିଥିରେ କରମ ଦେବତାଙ୍କୁ ଉପାସନା କଲେ ଧନ ସମ୍ପତ୍ତି, ପୁତ୍ରକନ୍ୟା, ସୁଖ ଶାନ୍ତି ଲାଭ ହୋଇଥାଏ। ଏହା ପୁରାଣ କଥାରେ ଅଛି ଯେ କରମା ଧର୍ମା।

ଦୁଇ ଭାଇ ଏହି ତିଥିରେ କରମ ଦେବତାଙ୍କୁ ସନ୍ତୁଷ୍ଟ କରି ଧନ ସମ୍ପତ୍ତି ଲାଭ କରିଥିଲେ ଏବଂ ତାଙ୍କର ସବୁ ପାପକର୍ମରୁ କ୍ଷମା ପାଇଥିଲେ।

ଭଉଣୀମାନେ ପୂଜା ଉପାସନା ପରିବର୍ତ୍ତେ ନିଶା ବ୍ୟବହାର କରି ପରସ୍ପର ମଧ୍ୟରେ କଳହ ସୃଷ୍ଟି କରୁଛନ୍ତି ଏବଂ ଆଶୀର୍ବାଦ ପରିବର୍ତ୍ତେ ବିବାଦ ସୃଷ୍ଟି କରୁଛନ୍ତି ବୋଲି ଅନୁତାପ କରିଛନ୍ତି।

0: ରବୀନ୍ଦ୍ରନାଥ ସିଂ ଏବଂ ତାଙ୍କର ସାଥୀ କଳାକାରମାନେ ଗାଇଥିବା କରମ୍ ଗୀତ ଶୁଣୁଛନ୍ତି। ସାଥୀ କଳାକାରମାନେ ହେଲେ ନନ୍ଦରାମ ସିଂ, ନିତ୍ୟାନନ୍ଦ ସିଂ, ସୀତାରାମ ସିଂ, ସୁନାରାମ ସିଂ, ରମେଶ ସିଂ, ମଣି ସିଂ, ଅନୁପମା ସିଂ, ରେବତୀ ସିଂ ଏବଂ ମଣି ସିଂ।
1: ଏକାଦଶୀ ତିଥିରେ ମୁଣ୍ଡାରୀ ଭାଇ

ଶୁଣୁଥିଲେ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ ପରିବେଷଣ କରିଥିଲେ ଶିଳ୍ପୀ ରବୀନ୍ଦ୍ରନାଥ ସିଂ ଏବଂ ତାଙ୍କର ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଭାରତ ମଣ୍ଡପମ୍ଠାରେ ଚାଲିଥିବା ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଆଜି ଶେଷ ହୋଇଛି। ଏଥିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବ୍ରିକ୍ସର ବିବିଧତା ତା'ର ପରିଚୟ ସହଯୋଗରେ ପ୍ରେରଣାକୁ ବଜାୟ ରଖିବା ଉଚିତ। ଦୁଇଦିନିଆ ଶିଖର ସମ୍ମିଳନୀର ଉଦ୍ଯାପନୀ ଦିବସରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବ୍ରିକ୍ସ କେବଳ ରାଷ୍ଟ୍ରଗୁଡ଼ିକର ସମୂହ ନୁହେଁ, ବରଂ ବିଶ୍ୱର ବିଭିନ୍ନ ସମସ୍ୟା ସମାଧାନର ଏକ ମାଧ୍ୟମ। ଗତ ଦୁଇ ଦିନ ଧରି ଚାଲିଥିବା ଆଲୋଚନା ଏହି ବିଶ୍ୱାସକୁ ଅଧିକ ସୁଦୃଢ଼ କରିଛି। ଶ୍ରୀ ମୋଦି କହିଛନ୍ତି, ଶିଖର ସମ୍ମିଳନୀରେ ଗୃହୀତ ହୋଇଥିବା ନୂଆଦିଲ୍ଲୀ ଘୋଷଣାନାମା ଭବିଷ୍ୟତ ସହଯୋଗ ପାଇଁ ଦିଗ୍ଦର୍ଶନ ଦେବ। ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ସମବେତ ଭାବେ କାର୍ଯ୍ୟ କରି ବ୍ରିକ୍ସ ଢାଞ୍ଚାକୁ ଆଗେଇ ନେବା ଦିଗରେ ସହାୟକ ହେବେ।
1: ହମ୍ ଆଶା କରତେ ହେଁ ଇସ୍ ସମିଟ୍ ସେ ଉସମେ ଆଡପ୍ଟ କିଆ ଗୟା ନ୍ୟୁ ଦିଲ୍ଲୀ ଡିକ୍ଲେରେସନ ହମାରେ ଶେୟର୍ଡ ଭିଜନ ଅର୍ ଫ୍ୟୁଚର କୋପରେସନ କୋ ସ୍ପଷ୍ଟ ଦିଶା ଦେଗା ହମେ ସଭି ଆଉଟକମ୍ସ କୋ ସମୟବଦ୍ଧ ଆକ୍ସନ ଅର୍ ଲାଷ୍ଟ ମାଇଲ ଇମ୍ପାକ୍ଟ ସେ ଯୋଡ଼ନା ହୋଗା ହମାରେ ଫ୍ରେମୱର୍କ ଫାଇଲ ସେ ଆଗେ ବଢ଼କର ରିୟଲ ରାଇଟ ମେ ଇମ୍ପାକ୍ଟ ପୈଦା କରେ ଇସକେ ଲିଏ ହମ ସବ ମିଲକର କାମ କରେଙ୍ଗେ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ମହାମାରୀ, ଜଳବାୟୁ ବିପର୍ଯ୍ୟୟ ଏବଂ ଯୋଗାଣ ଶୃଙ୍ଖଳ ବ୍ୟାହତ ହେବା ଦର୍ଶାଇଛି ଯେ ପରସ୍ପର ସଂଯୁକ୍ତ ବିଶ୍ୱରେ କୌଣସି ସଂକଟ କେବଳ ଗୋଟିଏ ଅଞ୍ଚଳ ମଧ୍ୟରେ ସୀମିତ ହୋଇ ରହେ ନାହିଁ। ବ୍ରିକ୍ସ ରାଷ୍ଟ୍ରସମୂହଙ୍କ ମଧ୍ୟରେ ସ୍ଥିରତା ବୃଦ୍ଧି କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ବିଶ୍ୱ ନେତାମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଶ୍ରୀ ମୋଦି କାଜାଖସ୍ତାନ ରାଷ୍ଟ୍ରପତି କାସିମ୍ ଜୋମାଟ୍ ଟୋକାୟେଭଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଅଗ୍ରଗତିର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ କାଜାଖସ୍ତାନ ସହ ଭାରତର ପୁରାତନ ସଭ୍ୟତାଗତ ସମ୍ପର୍କ ରହିଥିବା ବର୍ଣ୍ଣନା କରିଥିବା ବେଳେ ନିକଟ ଅତୀତରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଘଟିଥିବା କହିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ରାଜନୀତି, ବାଣିଜ୍ୟ, ପ୍ରତିରକ୍ଷା, ସୁରକ୍ଷା, ଯୋଗାଯୋଗ, ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ପ୍ରଯୁକ୍ତି ବିଦ୍ୟା ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଉଭୟଙ୍କ ମଧ୍ୟରେ ବିଭିନ୍ନ ଆଞ୍ଚଳିକ ଓ ଆନ୍ତର୍ଜାତିକ ବିକାଶ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ଇଜିପ୍ଟର ରାଷ୍ଟ୍ରପତି ଅବଦଲ ଫତେହା ଏଲ୍ ସିସିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଉଭୟ ନେତା ଆଞ୍ଚଳିକ ବିକାଶମୂଳକ ପ୍ରସଙ୍ଗ ଏବଂ ଭାରତ ଇଜିପ୍ଟ ଭାଗିଦାରିତା ସମ୍ପର୍କ ନେଇ ଆଲୋଚନା କରିଛନ୍ତି, ଯାହାକି ସାମ୍ପ୍ରତିକ ସମୟରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧିରେ ସହାୟକ ହୋଇଛି। ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବନ୍ତ ସୁବିଆନ୍ତଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ଶ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ମଧ୍ୟରେ ରହିଥିବା ଭାଗିଦାରୀ ସମ୍ପର୍କକୁ ସୁଦୃଢ଼ କରିବା ଜାରି ରଖିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର୍ ମାର୍କୋସ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବ୍ରିକ୍ସ ସମ୍ମିଳନୀରେ ଫିଲିପାଇନ୍ସର ଅଂଶଗ୍ରହଣକୁ ଶ୍ରୀ ମୋଦି ସ୍ୱାଗତ ଜଣାଇଛନ୍ତି। ଉଭୟ ନେତା ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବା ନେଇ ସହମତି ପ୍ରକାଶ କରିଛନ୍ତି। ଉଭୟ ପ୍ରତିରକ୍ଷା, ସୁରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ମହାକାଶ, ରେଳ ଭିତ୍ତିଭୂମି, ଫିନ୍ଟେକ୍, ଶିକ୍ଷା, ପର୍ଯ୍ୟଟନ, ପ୍ରଯୁକ୍ତି ବିଦ୍ୟା ଆଦି କ୍ଷେତ୍ରରେ ସମନ୍ୱୟ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଉଗାଣ୍ଡାର ଉପରାଷ୍ଟ୍ରପତି ଜେସିକା ରୋଜ୍ ଏପେଲ୍ ଆଲୁପୋ, ଦକ୍ଷିଣ ଆଫ୍ରିକା ଓ ବୁରୁଣ୍ଡିର ରାଷ୍ଟ୍ରପତି ଏବଂ ନାଇଜେରିଆ ଉପରାଷ୍ଟ୍ରପତିଙ୍କ ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଉଜବେକିସ୍ତାନର ଉପପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଜାମସିଦ୍ କୁଚକାରୋଭଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀମତୀ ସୀତାରମଣ କହିଛନ୍ତି, ଆଲୋଚନା କାଳରେ ଦ୍ୱିପାକ୍ଷିକ ଅର୍ଥନୈତିକ ସହଯୋଗ ସୁଦୃଢ଼ କରିବା ନେଇ ଉଭୟଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ଉଭୟ ନେତା ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ମୁମ୍ବାଇଠାରେ ହିନ୍ଦୀ ଦିବସର ଉଦ୍ଘାଟନୀ ଅଧିବେଶନ ଏବଂ ଷଷ୍ଠ ଭାରତୀୟ ରାଜଭାଷା ସମ୍ମିଳନୀରେ ଉଦ୍ବୋଧନ ଦେବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ସରକାରୀ ଭାଷା ବିଭାଗ ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ବହୁସଂଖ୍ୟକ ଶିକ୍ଷାବିତ୍, ସାହିତ୍ୟିକ, ବିଦ୍ୟାର୍ଥୀ ଏବଂ ବରିଷ୍ଠ ସରକାରୀ ଅଧିକାରୀମାନେ ଯୋଗଦେବେ। କାର୍ଯ୍ୟକ୍ରମରେ ହିନ୍ଦୀ ଭାଷାକୁ ପ୍ରୋତ୍ସାହିତ କରିବା ଏବଂ ଏହାକୁ ଭାରତର ଅନ୍ୟାନ୍ୟ ଭାଷା ସହ ସମନ୍ୱୟ ରଖିବାର ପ୍ରୟାସ କରିବା ଲାଗି ଆଲୋଚନା ହେବ। ଉଦ୍ଘାଟନୀ ଅଧିବେଶନରେ ଶ୍ରୀ ଶାହା 2025-26 ବର୍ଷ ଲାଗି ରାଜଭାଷା ଗୌରବ ଏବଂ ରାଜଭାଷା କୀର୍ତ୍ତି ପୁରସ୍କାର ପ୍ରଦାନ କରିବେ। ହିନ୍ଦୀ ଭାଷାର ପ୍ରୋତ୍ସାହ

ଅନୁଷ୍ଠାନ ଏବଂ କାର୍ଯ୍ୟକାରୀ କ୍ଷେତ୍ରରେ ଅନନ୍ୟ ଅବଦାନ ଥିବା ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସ୍ୱତନ୍ତ୍ର ଅଧିବେଶନରେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ଗାନ କରାଯିବ। ସମ୍ମିଳନୀରେ ବନ୍ଦେ ମାତରମ୍କୁ ନେଇ ରାଜଭାଷା ଭାରତୀ ସ୍ୱତନ୍ତ୍ର ସଂଖ୍ୟା ସମେତ ବହୁ ସଂଖ୍ୟକ ପୁସ୍ତକ ମଧ୍ୟ ଉନ୍ମୋଚିତ ହେବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସମଗ୍ର ଦେଶରେ ଆସନ୍ତା 17 ତାରିଖରୁ ଅକ୍ଟୋବର 17 ତାରିଖ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି କର୍ମୀ, ଏନ୍ଡିଏ ଅଂଶୀଦାର ଦଳ ଏବଂ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ସେବା ସଂକଳ୍ପ ଅଭିଯାନ କରିବେ ବୋଲି ଆଜି ଘୋଷଣା କରିଛନ୍ତି। ମୁମ୍ବାଇଠାରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି, ଜନଭାଗିଦାରୀ ମାଧ୍ୟମରେ ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବା ଲାଗି ଏହି ଅଭିଯାନର ଲକ୍ଷ୍ୟ ରହିଛି। ସେପ୍ଟେମ୍ବର 17 ତାରିଖ ପ୍ରଧାନମନ୍ତ୍ରୀ

0: ଜାଗାରେ ସମସ୍ତଙ୍କୁ ସବୁ ପ୍ରକାର ଖାଦ୍ୟ ମିଳିଲା ଭଳିଆ ଗୋଟେ ବ୍ୟବସ୍ଥା, ଏବଂ ଏଠି 16 ଏଇ ଫୁଡ୍ କୋର୍ଟରେ 16 ଦୋକାନ ହିତାଧିକାରୀ ମଧ୍ୟ ଅପେକ୍ଷା କରିଥିଲେ। ଚାବିଟା ମିଳିଲେ ଦୋକାନଟା ଆରମ୍ଭ ହବ, ଏବଂ ବୋଧେ ଆଜି ଚାବି ବି ଆମେ ବାଣ୍ଟିଲୁ, ବାଣ୍ଟିବାର ସୌଭାଗ୍ୟ ବି ଆମକୁ ମିଳିଲା, ଏବଂ ସବୁ ହିତାଧିକାରୀ ମଧ୍ୟ ଖୁସି ଅଛନ୍ତି। ଏବଂ ଏଠି ତା ସହିତ କଷ୍ଟମର ମାନେ ମଧ୍ୟ ଖୁସି ଅଛନ୍ତି, ଅପେକ୍ଷା କରି ରହିଥିଲେ ଏ ଫୁଡ୍ କୋର୍ଟ କେବେ ଓପନ୍ ହବ। ତାକୁ ମୁଁ ଆଶା କରିବି ନିଶ୍ଚିତ ଭାବେ ସମସ୍ତେ ଏ ଫୁଡ୍ କୋର୍ଟଟି ଚଳଚଞ୍ଚଳ କରିବେ ସବୁବେଳେ, ସମସ୍ତଙ୍କର ଆର୍ଥିକ ସ୍ୱଚ୍ଛଳତା ବି ହବ, ଏବଂ କଷ୍ଟମରଙ୍କୁ ମଧ୍ୟ ସବୁ ପ୍ରକାର ଜିନିଷ ଗୋଟେ ଜାଗାରେ ଉପଲବ୍ଧ ହବ। ଦେଖନ୍ତୁ, ଆଗ୍ରହ କରୁଥିଲି ଯେ ଆମର ଏଠି ଅମୁଲର ଅଛି, ଆମର ଓମ୍ଫେଡ୍ର ବି ରହିବା ଆବଶ୍ୟକ, ଏବଂ ଆମର ଏଠି କୋରାପୁଟ କଫି ସାରା ବିଶ୍ୱରେ ତାର ନାଁ ହେଲାଣି, କୋରାପୁଟ କଫିର ଚାହିଦା ଏତେ ବଢିଲାଣି, କୋରାପୁଟ କଫିର ମଧ୍ୟ ଏଠି ନାଁରେ ମଧ୍ୟ ତା ବ୍ରାଣ୍ଡିଂ ବି ହବା ଦରକାର ଅଛି ସେମାନେ।
1: ରାୟଗଡ଼ା ଜିଲ୍ଲା ପରିଷଦର 83ତମ ବୈଠକ ଅଧ୍ୟକ୍ଷା ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ ଏବଂ ଆଶ୍ରମ ବିଦ୍ୟାଳୟ ଗୁଡ଼ିକରେ ଶିଶୁଙ୍କ ସୁବିଧା ସମ୍ପର୍କରେ ଆଲୋଚନା ହୋଇଛି। ରାୟଗଡ଼ା ସହରକୁ ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ କରିବା ଲକ୍ଷ୍ୟରେ ମା ମଝିଘରିଆଣୀ ମନ୍ଦିର ନିକଟସ୍ଥ ପୁରୁଣା ଡମ୍ପ ସାଇଟ୍ରେ ଜମିଥିବା ଲିଗାସି ୱେଷ୍ଟର ବାୟୋ ମାଇନିଂ ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଯାନ୍ତ୍ରିକ ସଫେଇ ପାଇଁ ରାୟଗଡ଼ା ପୌର ପରିଷଦରେ ଏକ ଘରୋଇ ସଂସ୍ଥାକୁ ଆଗାମୀ 5 ବର୍ଷ ପାଇଁ ନିୟୋଜିତ କରାଯାଇଛି। ଆନ୍ତର୍ଜାତୀୟ ନିର୍ମଳ ବାୟୁ ଦିବସ ଅବସରରେ ରାୟଗଡ଼ାରେ ସଚେତନତା ଶୋଭାଯାତ୍ରା ଓ ପ୍ଲାଷ୍ଟିକ୍ ବର୍ଜ୍ୟ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଛି। ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପୌର ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଓ ସାଧାରଣ ଲୋକ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଦୁଇଦିନିଆ ରାୟଗଡ଼ା ଗସ୍ତରେ ଆସି ବିଭିନ୍ନ ଆବାସିକ ବିଦ୍ୟାଳୟ, ହଷ୍ଟେଲ ଓ ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ଶିଶୁଙ୍କ ସୁରକ୍ଷା, ରହଣି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅଧିକାର ସୁରକ୍ଷା ସମ୍ପର୍କରେ ସେ ଅନୁଧ୍ୟାନ କରିଛନ୍ତି। ସୁଭଦ୍ରା ଯୋଜନାର 5ମ କିସ୍ତି ବଣ୍ଟନ ଅବସରରେ ରାୟଗଡ଼ାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜିଲ୍ଲାରେ ଏହି ଯୋଜନାରେ ମୋଟ 2,27,026 ଜଣ ହିତାଧିକାରୀ ସାମିଲ ହୋଇଥିବା ବେଳେ 4,280 ଜଣ ନୂତନ ହିତାଧିକାରୀ ଯୋଜନାରେ ଯୋଡ଼ି ହୋଇଛନ୍ତି। ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ଦାନ ହୁଣ୍ଡି 2 ମାସ ପରେ ଖୋଲାଯାଇଛି। ହୁଣ୍ଡିରୁ 54,15,902 ଟଙ୍କା, 64 ଗ୍ରାମ ସୁନା ଏବଂ ପ୍ରାୟ 1,00,764 ଗ୍ରାମ ରୂପା ସଂଗ୍ରହ ହୋଇଛି। ଏହାସହ ବିଦେଶୀ ମୁଦ୍ରା
2: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଶୁଣିଲେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ। ଆକାଶବାଣୀ କଟକ।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚାଷବାସ ଚିଠିପତ୍ରର ଉତ୍ତର ଡାଇଲ୍ ଆଉଟ୍ କାର୍ଯ୍ୟକ୍ରମ ଆମକୁ କୁହନ୍ତୁ। ଉପସ୍ଥାପନାରେ ଅଛନ୍ତି ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ସତ୍ୟାନନ୍ଦ ସେଜପଡ଼ା। ହେଲେ ତା ପୂର୍ବରୁ ଶୁଣିନେବା ଏହି ବିଜ୍ଞାପନ।

0: ଆମର ଶ୍ରୋତା ଭାଇ ଭଉଣୀ ତଥା ଚାଷୀ ଭାଇମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆରମ୍ଭ କରିବା ଆମର ସବୁଦିନଙ୍କ ଭଳି ରବିବାର ଦିନ ଯେଉଁ ଆମେ କାର୍ଯ୍ୟକ୍ରମ କରୁ ଡାଏଲ୍ ଆଉଟ୍ ବା ଆମକୁ କୁହନ୍ତୁ, ପରିଶେଷରେ ଆମେ ଚିନ୍ତା କରୁଛୁ ଯେ ଡାଏଲ୍ ଆଉଟ୍ କାର୍ଯ୍ୟକ୍ରମ ଯେହେତୁ ସମ୍ଭବ ହେଇପାରୁନୁ, ଆମେ ଶେଷରେ ଆପଣଙ୍କ ଚିଠି ପଢ଼ୁଛୁ ଏବଂ ତା ସହିତ ବିଭିନ୍ନ ଆମର ସାମାଜିକ ଅର୍ଥନୈତିକ ଏବଂ ବିଭିନ୍ନ ସ୍ତରର କଥାକୁ ଉତ୍ଥାପନ କରିବା। ତେବେ ସେଇ କାର୍ଯ୍ୟକ୍ରମକୁ ଆମର ଶ୍ରୋତା ବନ୍ଧୁମାନଙ୍କୁ ଆଜି ସ୍ୱାଗତ କରିବା। ନାଇଁ
1: ଆମେ କଥାରେ କହୁ ଯେ କର୍ମ କରିଚାଲ, ଫଳକୁ ଆଶା ରଖନି।
0: କର୍ମଣ୍ୟ ବା ଅଧିକାରସ୍ତୁ ମା ଫଳେଷୁ କଦାଚନ,
1: କିନ୍ତୁ ପରୋକ୍ଷରେ ଆମେ ସବୁବେଳେ ଆଶା ରଖିଥାଉ ଯେ ଏଇ କର୍ମଟା କଲେ ଆମେ ଏତିକି ଫଳ ପାଇବା ବୋଲି। ସେମିତି ଛୋଟବେଳେ ଆମେ ପଢ଼ୁଥିଲୁ ଯେ ଗଛ ଲଗେଇବା କାହା ପାଇଁ, ଗଛଟା ଲଗେଇଲେ ଆମେ ତାକୁ ଉପଭୋଗ କରିବା କି ଆମ ପରପିଢ଼ିର ପିଲାମାନଙ୍କ ପାଇଁ ସେ ଗଛ ଫଳ ଦବ କି ଛାଇ ଦବ କି ଆଲୁଅ ଦବ ଉପଯୋଗରେ ଆସିବ
0: ଅମ୍ଳଜାନ ଦବ ଇତ୍ୟାଦି
1: ଇତ୍ୟାଦି ଇତ୍ୟାଦି। ତେଣୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ଆମର ଆଶା ନିଶ୍ଚୟ ଅଛି ଯେ ଆମେ କର୍ମ କରୁଛୁ ମାନେ କିଛି ଫଳ ନିଶ୍ଚୟ ଆଶା ରଖୁଛୁ। ଆଉ ଯଦି କିଛି ଭଲ କର୍ମ କରିଥିବା କୁହାଯାଏ ଯେ ସତ୍କର୍ମର ଫଳ ଭଲ ମିଳେ ବୋଲି, ଡେରିରେ ମିଳେ ବିଳମ୍ବରେ ମିଳେ କିନ୍ତୁ ଫଳ ନିଶ୍ଚୟ ମିଳେ। ଆଉ ସେଇ କଥାକୁ ନେଇକି ଆମର ପିଲାମାନେ ଯେଉଁମାନେ ଆଗକୁ ବଢୁଛନ୍ତି ପାଠ ପଢୁଛନ୍ତି ସେମାନେ ମଧ୍ୟ ବର୍ଷ ସାରା ପରିଶ୍ରମ କରୁଛନ୍ତି ଯେ ଭଲ ନମ୍ବରଟିଏ ରଖିବା। ଆଜିକାଲି ବିଭିନ୍ନ ଯୋଉ କମ୍ପିଟିସନ ହେଉଛି ବା ଯୋଉ
0: ପ୍ରତିଯୋଗିତାମୂଳକ
1: ପରୀକ୍ଷା ହେଉଛି ସେଥିପାଇଁ ମଝିରେ ଆମେ ଦେଖିଲେ ଯେ ନିଟ୍ରେ ଆମର ବହୁତ ମେଧାବୀ ଛାତ୍ର ସବୁ ପାଇଲେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ, ଆଉ କିନ୍ତୁ ସେମାନେ ସେଇ ମେଡିକାଲ ପଢ଼ିବା ପାଇଁ ତାଙ୍କ ପାଖରେ ପଇସା ନାହିଁ ବା ତାଙ୍କ ଘର ଲୋକ ସେତିକି ଏଫୋର୍ଡ କରିପାରିବେନି ବା ପଇସା ସାଙ୍ଗେ ସାଙ୍ଗେ ସେତିକି ଯୋଗାଡ଼ କରିପାରିବେନି। ସରକାର ତାର ଗୋଟେ ବୁଦ୍ଧି ବାଟ ବାହାର କଲେ ଯେ ଯାଉ ସେମାନେ କିଛି ଷ୍ଟାଇପେଣ୍ଡ ପାଇଲେ ଯାଇକି ଦେହ ଯାହା ଅଛି ସରକାରୀ
0: ମାନେ କଣ୍ଡିସନାଲ ଇଏରେ ତାଙ୍କୁ ଆଡମିସନ କରିନିଆଯିବ ଏବଂ ପରବର୍ତ୍ତୀ ସମୟରେ ଯେତେବେଳେ ସେମାନେ ପୋଷ୍ଟ ମେଟ୍ରିକ ସ୍କଲରସିପ୍ ପାଇବେ, ଅର୍ଥାତ୍ ପୋଷ୍ଟ ମେଟ୍ରିକଟା ଆମର ବର୍ତ୍ତମାନ କଲେଜରେ ବି ଲାଗୁଛି, ଆଉ ଯେଉଁ ତୁମେ କହିଲ ମେଡିକାଲ ହଉ ଇଞ୍ଜିନିୟରିଂ ସେଗୁଡ଼ାକରେ ବି ଲାଗୁଛି ଏବଂ ସେମାନଙ୍କୁ ଷ୍ଟାଇପେଣ୍ଡ ଦିଆହଉଛି, ଅର୍ଥାତ୍ ସେଇ ଷ୍ଟାଇପେଣ୍ଡ ପଇସାରୁ ବି ସେମାନେ ତାଙ୍କର ଯେଉଁ ଦେୟ ସେଟା ପୈଠ କରିପାରିବେ
1: ସେଟା ନେଇକି ଅଛି। ତ ସେମିତି ଆମର ଚାଷୀ ଭାଇମାନେ ବି ବିଭିନ୍ନ ଫସଲ ଯୋଉ କରୁଛନ୍ତି ଏବେ ଖରିଫ ପାଇଁ ଧାନ ବା ଅଣଧାନ ଫସଲ କରୁଛନ୍ତି, ସେଥିରେ ମଧ୍ୟ ଆଶା ଅଛି ଯେ ଆମେ ଏଇ ପ୍ରକାରର କାମ ସବୁ କଲେ ଆମେ ଏତିକି ପର୍ଯ୍ୟନ୍ତ ଅମଳ ଆଶା କରିବା। ଆଉ ଯଦି ଗୁଣି ଦେଇକି ଛାଡି ଦେଇଥିବା ତାହେଲେ ଆଉ ଅମଳ ତ ସେମିତି ହବନି, ସେଇଭଳିଆ ଆମେ କର୍ମ କରିବା ପାଇଁ ପଡିବ ନାଇକି। ତେଣୁ କଥା ହଉଛି ପ୍ରତ୍ୟେକ କର୍ମର ଗୋଟେ ଫଳ ରହିଛି, ଆଉ ସେଇ ଫଳକୁ ଆଶା ରଖିକି ଆମେ ଆମର ଜୀବନ ଜୀବିକାକୁ ଚଲଉଛେ ଆଉ ଆଗକୁ ବଢିବାର ସ୍ୱପ୍ନ ଦେଖୁଛେ। ଆଉ ପରିଣାମ ଯଦି ଚିନ୍ତା ନ କରିବା ତାହେଲେ ଆମେ ବାଟ ହୁଡି ଯିବା।
0: ଆମର ଦେଖ ବଢିଆ କଥା ତୁମେ ଉତ୍ଥାପନ କଲ ଆଜି, ଯୋଉଟାକୁ ଆମେ କୁହାଯାଏ ସ୍ଥାୟିତ୍ୱକୁ ବଜାଇ ରଖିବା ଏବଂ ପ୍ରଗତିକୁ ବି ଆପଣେଇବା। ସ୍ଥାୟିତ୍ୱ ମାନେ ବର୍ତ୍ତମାନ କଥାଟାକୁ ବି ଆମେ ଦେଖିବା, ତା ସହିତ ଆଗକୁ ଯାହା ହବାର ଅଛି ଆଗେଇବାର ଯୋଉ ମନରେ ଆବେଗ ଅଛି ତାକୁ ବି ବଜାଇ ରଖିବା। ସେଇ କଥାକୁ ଯଦି ଆମେ ଦେଖିବା ସାମାଜିକ ତତ୍ତ୍ୱରେ ମଧ୍ୟ ସେଇଆ, ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ବି ଆମେ ଦେଖିବା ଯଦି ସାର୍ ଆଇଜାକ୍ ନ୍ୟୁଟନଙ୍କର ଯୋଉ ଥିଓରି ଅଛି ଯେ ପ୍ରତ୍ୟେକ କର୍ମର ବା ପ୍ରତ୍ୟେକ କ୍ରିୟାର ସମାନ ଏବଂ ବିପରୀତ ପ୍ରତିକ୍ରିୟା ରହିଛି। ତେଣୁ ଆମର ମାନେ ବିଶେଷ ଜ୍ଞାନ ଥିବା ଲୋକମାନେ କହନ୍ତି ଯେ ଶିଶୁମାନେ କେବଳ ପରିଣାମଦର୍ଶୀ ହେଇପାରିବେ ନାହିଁ, ଆଗକୁ କ'ଣ ହବ ସେମାନେ ଚିନ୍ତା କରିପାରିବେ ନାହିଁ, ବାକି ଯେଉଁମାନଙ୍କର ଟିକିଏ ବୁଦ୍ଧି ଜ୍ଞାନ ହେଲା କିଛି ଅନୁଭବ ନେଲେଣି ଅନୁଭୂତି ନେଲେଣି ସେମାନେ ଅନେକ କଥା ଜାଣିପାରିବେ ଯେ ଆମେ ଏଇ କାମଟା କରିବା ଦ୍ୱାରା ତାର ପ୍ରତିଫଳ କ'ଣ ହବ। ନିଶ୍ଚିତ ଭାବରେ ପ୍ରତିକ୍ରିୟା ହବ, କିନ୍ତୁ ପ୍ରତିକ୍ରିୟାଟା ଯେ ହବ ସେଇଟା କେତେ 100% ଆମେ ମାନେ କ'ଣ ତ୍ରିକାଳଦର୍ଶୀ ହେଇପାରିବାନି ଏବଂ ଭବିଷ୍ୟତଟା ପୁରା ଜାଣିପାରିବାନି। ତେଣୁ ଦୁଇ ପ୍ରକାରର କଥା ରହିଛି, ଆମେ ଯଦି ପରିଣାମକୁ ଦର୍ଶନ କରିପାରିବା ବା ଦେଖିପାରିବା ସେମାନଙ୍କୁ କୁହାଯାଏ ପରିଣାମଦର୍ଶୀ, ଏବଂ ଅପରିଣାମଦର୍ଶୀ ବି କେତେ ଗୁଡ଼ିଏ ପଦକ୍ଷେପ ଆମେ ବେଳେବେଳେ ନେଇଯାଉ ବିଲକୁଲ ଚିନ୍ତା ନ କରିପାରିକି ବେଳେବେଳେ ନେଉ, ଏବଂ ଅନେକ ସୋପାନରେ ମଧ୍ୟ ନିଆଯାଏ ସମାଜରେ ହଉ ବା ପ୍ରତ୍ୟେକ ସ୍ତରରେ ଯେଉଁ ଆମର ମଣିଷ ବଞ୍ଚିବା ପାଇଁ ବା ଏଇ ପ୍ରକୃତିକୁ ମାନେ ସାଙ୍ଗରେ ଧରିକି ମଣିଷ ଯାହା ସବୁ କରୁଛି ସିଏ

ବିଭିନ୍ନ ପ୍ରକାର କାମ କରୁଛି। ଯଦିଓ ଆମର ପ୍ରଥମ କାମ ହେଉଛି କୃଷି ଏବଂ ଆମର ଭାରତ ଭଳି ରାଷ୍ଟ୍ରରେ ଆମର ପ୍ରାଧାନ୍ୟ ହେଉଛି କୃଷି ପ୍ରଧାନ ଦେଶ, ତେଣୁ କୃଷି ଉପରେ ଆମେ ବେଶ କରୁଛୁ, କିନ୍ତୁ ପରବର୍ତ୍ତୀ କାଳରେ ଆମେ ବିଭିନ୍ନ କଥା ଏଆଡ଼େ ସେଆଡ଼ୁ କଲୁ, ଲୋକ ସଂଖ୍ୟା ବଢ଼ିଲା ଏବଂ ତା ସହିତ ଆମେ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସେବା ଦେବା, ବିଭିନ୍ନ ପ୍ରକାର ଜିନିଷ ଦେବା, ଏମିତିକୁ ନେଇକି ବହୁତ କଥା ଆମେ କରିଚାଲୁ। ତ ତାହାରି ଭିତରେ ବର୍ତ୍ତମାନ ଗୋଟେ ଏମିତି କଥା ଆସୁଛି ଯେ ଆମେ ବେଳେବେଳେ ପରିଣାମଦର୍ଶୀ ଯଦି ଆମେ ହେଲୁ ତାହେଲେ ହୁଏତ 100% ଆମେ ଫଳଟା ନ ପାଇପାରୁ, କିନ୍ତୁ ପାଖାପାଖି 70% ହଉ ବା 80% ହଉ ସେଇ ହିସାବରେ ଯଦି ପାଇବା ଠିକ୍ ଅଛି, କିନ୍ତୁ ଯଦି ଆମେ ନ ପାଇବା ସେ ତ ନିରାଶଜନକ। କିନ୍ତୁ ପ୍ରାୟ ଦେଖାଯାଇଛି ଏବଂ ଆମ ପୁରାଣର ବି ବର୍ଣ୍ଣନା ଅଛି, ଇତିହାସ ମଧ୍ୟ କହୁଛି, ଯେଉଁମାନେ ଠିକ୍ କାମ କରିଛନ୍ତି ଠିକ୍ ଫଳ ବି ପାଇଛନ୍ତି। ହୁଏତ ଅନେକ ସମୟରେ ଯେଉଁ କୁହନ୍ତି ବ୍ୟତିକ୍ରମ ବି ହୁଏ, କିନ୍ତୁ ବ୍ୟତିକ୍ରମ ବହୁତ କମ୍ ହୁଏ। ଯେମିତି ଆମର ଦେଖ ସୃଷ୍ଟି କଥା ଆମେ ଯଦି କହିବା, ପ୍ରକୃତି ଯଦି କଥା କହିବା, ତାହେଲେ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ହେଉଛି ପୃଥିବୀ ସାରା ଗୋଟେ ବଡ଼ ଚିନ୍ତାର ବିଷୟ ହେଲାଣି। ଖାଲି ଭାରତ ନୁହେଁ, ଅନେକ ରାଷ୍ଟ୍ର ରହିଛନ୍ତି ଯେଉଁମାନେ କି ସେଇଥିରେ ଚିନ୍ତା କରୁଛନ୍ତି, ଏବଂ ଚିନ୍ତା କରିବା ପାଇଁ ଏଇଥିପାଇଁ ଦରକାର ଯେ ଆମ ପରପିଢ଼ିର ପିଲାମାନଙ୍କ ପାଇଁ, ଆମ ପରପିଢ଼ିର ସୃଷ୍ଟି ପାଇଁ, ସୃଷ୍ଟିରେ ଯେଉଁମାନେ ସବୁ ରହିବେ, ଯେଉଁମାନେ ସବୁ ଆସିବେ, ସେମାନଙ୍କ ପାଇଁ ଆମେ କ'ଣ କରିବା ଉଚିତ। ତେଣୁ ଆମର ଏଇ ଯେଉଁ ଅତି ନିକଟରେ ଗଲା ଆମର ନେପାଳର କଥା, ପ୍ରାକୃତିକ ଦୁର୍ବିପାକ, ତା ପୂର୍ବରୁ ଆମର ଉତ୍ତରାଖଣ୍ଡରେ ବି ହେଇଥିଲା ସେଇ ପ୍ରକାର 2013-14 ଯେଉଁ ଘଟଣା ଘଟିଥିଲା ସେଇ ପ୍ରକାରର। ତେଣୁ ଆଉ ଅନେକ ସମୟରେ ଦେଖାଯାଉଛି ଯେ ସମୁଦ୍ର ପାଣି ଦୂରିଆ ଦୂରିଆକୁ ପଳାଉଛି ଏବଂ ଜାହାଜ ଗୁଡ଼ିକ ଆର୍ଜେଣ୍ଟିନାରେ କୁହାଯାଉଛି ଜାହାଜ ମାନେ ବାଲିରେ ଛିଡ଼ା ହେଇଛି, ହଠାତ୍ ସମୁଦ୍ର 10-15 କିଲୋମିଟର ପଛକୁ ପଳାଇଲା। କିନ୍ତୁ ଏପଟେ କୁହାଯାଉଛି କିଛି ମାନେ ସ୍ଥଳଭାଗ ନିଶ୍ଚିତ ଭାବରେ ଜଳରେ ଲୀନ ହେଇଯିବ, ଅର୍ଥାତ୍ ସମୁଦ୍ର ଲୀନ ହେଇଯିବ। ତେଣୁ ଏଇସବୁ ଯେଉଁ କଥା ଗୁଡ଼ାକ ହେଇଛି ସିଏ ତ ଆଜିକା କଥା, ଆଜିକାର ପରିଣାମ, କିନ୍ତୁ ସିଏ ବହୁତ ବର୍ଷର ପୁରୁଣା ଆମର ଯେଉଁ କଥା ରହିଛି, ଆମେ ଯେଉଁ କାମ କରିଛୁ, ଆମ ପୂର୍ବଜମାନେ ଯାହା ସବୁ କାମ କରିକି ଯାଇଛନ୍ତି ତାର ପ୍ରତିଫଳନ ଏଇଟା ନିଶ୍ଚିତ ଭାବରେ। ସିଏ ଭୌଗୋଳିକ ଦୃଷ୍ଟିକୋଣରୁ ହଉ, ବୈଜ୍ଞାନିକ ଦୃଷ୍ଟିକୋଣରୁ ହଉ, ଏକଥା ଏକବାର ମାନିବା ପାଇଁ ସତ୍ୟ ଯେ ଆମେ ପ୍ରକୃତିକୁ ନିଜ ଇଚ୍ଛାରେ ଆୟତ୍ତକୁ ଆଣିବା ପାଇଁ ଚେଷ୍ଟା କଲୁ ଏବଂ ଆମ ନିଜ ଇଚ୍ଛା ଅନୁସାରେ ତାକୁ ବ୍ୟବହାର କଲୁ। କିନ୍ତୁ ପ୍ରକୃତିର ଗୋଟେ ନିଜ ନିୟମ ରହିଛି, ନିଜର ଅବସ୍ଥା ରହିଛି, ତା କଥା ଆମେ ପ୍ରକୃତି କଥା ଚିନ୍ତା ନ କରିକି ଆମେ ବଡ଼ିମା ଦେଖେଇକି ବୈଜ୍ଞାନିକ ଚିନ୍ତାଧାରାକୁ ନେଇକି, ସେ ବୈଜ୍ଞାନିକ ଚିନ୍ତାଧାରାଟା ହୁଏତ ସକାରାତ୍ମକ କି ନକାରାତ୍ମକ ତାକୁ ବି ଚିନ୍ତା କଲୁନି, ଅପରିଣାମଦର୍ଶୀ ଭାବରେ ସେ ଯେଉଁ କୁହନ୍ତି ଜଳ ହଉ, ଆମର ପାହାଡ଼ ହଉ, ଜଙ୍ଗମ ହଉ, ଏପଟେ କି ହେଲା ନା ଏପଟେ ଗ୍ରହ ଉପଗ୍ରହକୁ ବି ଆମେ ଜୟ କରିବା ପାଇଁ ଚେଷ୍ଟା କଲୁ, ଚନ୍ଦ୍ରକୁ ହଉ, ପ୍ରତ୍ୟେକ ଜାଗାରେ ଆମେ ବିଜ୍ଞାନର ମାନେ ଇଏ ନେଇକି, ସହାୟତା ନେଇକି ଆମେ ଆଗେଇତେ ଚେଷ୍ଟା କରୁଛୁ ଏବଂ ବଡ଼ିମା ଦେଖାଉଛୁ ଯେ ମଣିଷ ସମାଜ ବହୁତ ଆଗକୁ ଆଗେଇଛି। ଅନେକ ସମୟରେ ଖବରକାଗଜ, ବିଭିନ୍ନ ଗଣମାଧ୍ୟମ, ମ୍ୟାଗାଜିନ୍ରେ ବାହାରୁଛି ଯେ ଯଦି ପୃଥିବୀରେ ଲୋକ ନ ରହିପାରିବେ ଆଉ କେଉଁଠି ଯାଇକି ରହିବେ, କିନ୍ତୁ କେତେ ଦୂର ସେଇଟା ସହଜ, କେତେ ଦୂର ମାନେ ସମ୍ଭବ ହେଇପାରିବ ସେ କଥା ଆମେ ଜାଣୁନା, କିନ୍ତୁ ଆମେ ଯେଉଁଗୁଡ଼ାକ ଜାଣିନୁ ସେ କଥାକୁ ଆମେ ଜାଣିବା ପାଇଁ ଚେଷ୍ଟା କରୁଛୁ, କିନ୍ତୁ ଯାହା ଜାଣିଛୁ ତାକୁ ଆମେ ବ୍ୟବହାର କରିପାରୁନାହୁଁ। ଯେଉଁ କଥାଟା ତୁମେ କହିଲ ଯେ ଆମେ କ୍ରିୟାର ପ୍ରତିକ୍ରିୟା କଥା ଜାଣୁଛୁ, ତଥାପି ଆମେ ବେଳେବେଳେ ଅଣଦେଖା କରୁଛୁ ଯେ ଅପରିଣାମଦର୍ଶୀ ହେଇକି ଯାହା ଇଚ୍ଛା ହେଉଛି ସେହା କରିଦେଉଛୁ, ବା ଅଳ୍ପ ସ୍ୱାର୍ଥ ପାଇଁ, ଅଳ୍ପ ଲାଭ କରିବା ପାଇଁ, ଅଳ୍ପ ଦିନ ପାଇଁ ଯେଉଁ ଲାଭ ଆସେ ତାହାରି ଆଶାରେ ଆମେ ମନ ଇଚ୍ଛା କାରବାର କରୁଛୁ। ଅନେକ ସ୍ତରରେ ଦେଖାଯାଉଛି ସିଏ ବିଭିନ୍ନ ସ୍ତର ତ ରହିଛି, ଲୋକମାନେ କହିବାକୁ ଗଲେ ଶୈଶବକୁ ଛାଡ଼ିଦେଲେ କିଶୋର ଅବସ୍ଥା, ତାପରେ ଯୁବକ ଅବସ୍ଥା, ତାପରେ ପୌଢ଼ ଅବସ୍ଥା, ତାପରେ ବାର୍ଦ୍ଧକ୍ୟ ଥରେ ଆସିଗଲେ ହୁଏତ କ'ଣ କରିପାରିବା କ'ଣ ନାହିଁ। କିନ୍ତୁ ଆମେ ଯେଉଁ ବିଭିନ୍ନ ସ୍ତରରେ କାମ କରୁଛୁ, କିଏ ଚାକିରି କରୁଛି, କିଏ ରାଜନୀତି କରୁଛି, କିଏ ବ୍ୟବସାୟ କରୁଛି, ଏମିତି ସବୁ ସ୍ତର ରହିଛନ୍ତି ଏବଂ ବିଭିନ୍ନ ବୟସର ଲୋକ ରହିଛନ୍ତି, କିନ୍ତୁ ଯଦି ଆମେ ବୟସ ଚାଲିଗଲା ପରେ ସମାଜ କଥା ଚିନ୍ତା କଲେ କିଛି ପ୍ରାୟ ହେଉନାହିଁ। କିନ୍ତୁ ବର୍ତ୍ତମାନ ଦେଖାହେଉଛି କ୍ରିୟାଶୀଳ ରହୁଛନ୍ତି, ଚିନ୍ତାଶୀଳ ରହୁଛନ୍ତି ପିଲାମାନେ, ଯେଉଁମାନେ କି ପରିଣାମ ଭୋଗୁଛନ୍ତି। ଯେମିତି ଦେଖିବା ଆମର ଭାରତ ଭଳି ଯେଉଁ ଲୋକ ସଂଖ୍ୟା ପୃଥିବୀରେ କହିବାକୁ ଗଲେ ଆମେ ଚାଇନାକୁ ବି ଟପିଗଲୁଣି, କିନ୍ତୁ ତଥାପି ଆମେ ଆମର ଯେଉଁ ପିଲାମାନେ ଚଳିବା ପାଇଁ ବା ଯାହା କରିବା କଥା ଜୀବିକା ପାଇଁ, ଜୀବନ ପାଇଁ ଜୀବିକା ପାଇଁ କିଛି କରିବାର ସୁଯୋଗ ନାହିଁ। ତାର ମାନେ ହେଉଛି ଏଇଆ, ଆମେ ଅପରିଣାମଦର୍ଶୀ ହେଇକି ବିଭିନ୍ନ କଥାକୁ ଆପଣେଇଲୁ, ଯେଉଁ କହୁଛୁ ବିଜ୍ଞାନ କଥା ସେଇ ବିଜ୍ଞାନକୁ ଆପଣେଇକି ଆମେ ଯେଉଁଠି ଲୋକମାନେ କାମ କରିପାରିବେ ସେଠି ଆମେ ମେସିନ୍କୁ ସାହାଯ୍ୟ ନେଲୁ, କିନ୍ତୁ ମେସିନ୍ରେ ସବୁ କାମ କରିବା ସମ୍ଭବ ହେବ କି ପ୍ରଥମ କଥା। ଦ୍ୱିତୀୟ କଥା, ମେସିନ୍କୁ ଯଦି ଆମେ ସହାୟତା ନେଲୁ ତାହେଲେ କାମ ହୁଏତ ସହଜ ହେଇଗଲା, ସରଳ ହେଲା, ସଠିକ୍ ହେଲା, କିନ୍ତୁ ଏପଟେ ଆମର କିଛି ଲୋକ ନିଯୁକ୍ତିରୁ ଅଭାବ ପାଇଲେ। ତେଣୁ ଆମେ ତ ଜାଣିଛୁ ଯେ ପ୍ରତ୍ୟେକ

0: କଥାର ନେଗେଟିଭ୍ ବି ଅଛି, ପଜିଟିଭ୍ ଅଛି, ଅର୍ଥାତ୍ ନକାରାତ୍ମକ ବି ଅଛି, ସକାରାତ୍ମକ ବି ଅଛି, କିନ୍ତୁ ସକାରାତ୍ମକ ଚିନ୍ତାଧାରାକୁ ଆମେ ଆପଡ଼େଇଲୁ ନାହିଁ ଏବଂ ଆମେ ପରିଣାମ ବି ଚିନ୍ତା କରୁନି। ହଁ ହେଇଯାଉ ନା, ଆମର କମ୍ ଦାମ୍ରେ ମିଳୁ ଜିନିଷ ଏବଂ କମ୍ ଦାମ୍ରେ ଆମ କାମ ହେଇଯାଉ, ଆମେ ଘର ତୁଳୁ ବା ଜିନିଷ ତିଆରି କରୁ ବା ଔଷଧ ତିଆରି କରୁ, ଯାହା ବି ତିଆରି କରୁ ଆମେ ସବୁବେଳେ ଚେଷ୍ଟା କଲୁ କମ୍ରେ କେମିତି ପାଇବା। ଚାଷରେ ବି ସେମିତି କମ୍ରେ କେମିତି ପାଇବା, ନିର୍ଘାତ ଏକବାର ରାସାୟନିକ ସାର ରାସାୟନିକ ଔଷଧ ବ୍ୟବହାର କଲୁ, ଯାହାଫଳରେ ମାଟିର ଯେଉଁ ରହିଛି ଶକ୍ତି, ସେ ଶକ୍ତି ଯେଉଁଟା ଭଗବାନ ଦେଇଛନ୍ତି ଯେଉଁ ଶକ୍ତି, ବା ଭଗବାନ ନହେଲେ ବି ସୃଷ୍ଟିକର୍ତ୍ତା ଯାହା ଦେଇଛନ୍ତି ବା ପ୍ରକୃତି ଯାହା ଦେଇଛି, ତାକୁ ଆମେ ତା ପାଖରୁ ଅପହରଣ କରି ନେଇକି ଏକବାର କୃତ୍ରିମତାର ସବୁକିଛି ବ୍ୟବହାର କରିକି ଆମେ ମାଟିର ଅବସ୍ଥାକୁ ବି ବିଗିଡ଼େଇ ଦେଇଛୁ। ବର୍ତ୍ତମାନ ଯାହା ହେଉ ଚାଷୀ ଭାଇମାନେ ସେ କଥା ମଧ୍ୟ ଚିନ୍ତା କଲେଣି। ତେଣୁ ପ୍ରତ୍ୟେକ କ୍ଷେତ୍ରରେ ଆମେ ପରିଣାମଦର୍ଶୀ ହେବା ଏବଂ ପ୍ରକୃତରେ ଆମେ କେତେ ଦୂର କେଉଁ କାମ କରୁଛୁ, କେଉଁଆଡ଼କୁ ଆମ କାମ ଯାଉଛି, ନିଜେ ପ୍ରତ୍ୟେକ ଦିନ ଆମେ ଅନୁଶୀଳନ କରିବା ଉଚିତ। ବହୁତ ଲୋକ କହନ୍ତି ଯେ ଚିନ୍ତାଶୀଳ ବ୍ୟକ୍ତିମାନେ କହନ୍ତି ଯେ ରାତିରେ ଶୋଇଲା ବେଳେ କମ୍ସେ କମ୍ ପ୍ରତ୍ୟେକ ବ୍ୟକ୍ତି ହିସାବରେ ରାତିରେ ଚିନ୍ତା କରିବା କଥା ଯେ ମୁଁ ଆଜି କେତେ ଭଲ କାମ କରିଛି ଆଉ କେତେ ଖରାପ କାମ କରିଛି, କେତେ ସତ କଥା କହିଛି, କେତେ ମିଛ କଥା କହିଛି, କେତେ ଉଚିତ ମାର୍ଗରେ ଯାଇଛି, କେତେ ଅନୁଚିତ ମାର୍ଗରେ ଯାଇଛି। ଯଦି ଆମେ ସେ କଥା ଟିକେ ଅନୁଶୀଳନ କରିବା, ତାହେଲେ ଏଇ ଯେଉଁ ଆମେ ମନ୍ଦିର ହଉ, ମସଜିଦ ହଉ, ଚର୍ଚ୍ଚ ହଉ, ସେଠି ଯାଇକି ପାଣିଆ ପିଟିଆ ହାୱା ଦେଇକି ଆମକୁ ସତ୍ପଥରେ ନେଇଯାଉ, କେହି ସେମିତି ଦର୍ଶେଇ ପାରିବେନି। ଆମ ଆତ୍ମା ଭିତରେ ପରମାତ୍ମାଙ୍କର ଭାଗ ରହିଛି, ସୃଷ୍ଟିକର୍ତ୍ତାଙ୍କର ଭାଗ ଅଛି, ଆମ ଦେହ ବି ପଞ୍ଚଭୂତର ସମଷ୍ଟି। ତେଣୁ ଆମେ ଯଦି ଚିନ୍ତା କରିବା, ଆମରି ଆତ୍ମା ହିଁ ଆମକୁ କହିଦେବ, ଆମରି ବିବେକ ଆମକୁ କହିଦେବ ଯେ କେଉଁଟା ଠିକ୍ କେଉଁଟା ଭୁଲ, ଏବଂ ତା ପରଦିନ ଆମେ ସଜାଡ଼ିବାରେ ଚେଷ୍ଟା କରିପାରିବା। ଏବଂ ଏଇ ଯେଉଁ ଭବିଷ୍ୟତ କଥା ଚିନ୍ତା କରିକି ଆମର ଯୁବପିଢ଼ି ହଉ ବା ଯେଉଁମାନେ ପୃଥିବୀକୁ ବର୍ତ୍ତମାନ ସୁଦ୍ଧା ବି ଆସି ନାହାନ୍ତି, କିନ୍ତୁ ଭାବନାରେ ତ ଅଛି, ଯେଉଁଟା କହିଲ ଯେ ଆଶା ହେଉଛି ବୈତରଣୀ, ପ୍ରତ୍ୟେକ ଲୋକର ହେଉଛି ଅସୀମ ଆଶା ରହିଛି। ଏଇ ସେଇ ଅସୀମ ଆଶାରେ ଅନେକ ଲୋକ ବି ଆସିବେ, ଅନେକ ଜୀବଜନ୍ତୁ ଆସିବେ, ଅନେକ ଗଛଲତା ଆସିବେ, କିନ୍ତୁ ଆମ ପ୍ରକୃତି ସେଇଭଳିଆ ଆମେ ଏମିତି ଭାବରେ କାମ କରିଦେଇଛୁ, ଆମର ପ୍ରକୃତି ଆଉ ସେଇ ଅବସ୍ଥାରେ ନାହିଁ। ଅତଏବ ଆମେ ବର୍ତ୍ତମାନ ଯଦି ଚିନ୍ତା କରିପାରିବା ଯେ ପରିଣାମଦର୍ଶୀ ହେଇକି କାମ କରିବା, ତାହେଲେ ଆମର ଜଳବାୟୁ ପରିବର୍ତ୍ତନ ଠାରୁ ଆରମ୍ଭ କରିକି ଆମର ସାମାଜିକ ଅର୍ଥନୈତିକ ପ୍ରତ୍ୟେକ କ୍ଷେତ୍ରରେ, ଏପରିକି ସ୍ଥିତିର ଅବସ୍ଥା ଯଦି ଆମେ ଦେଖାଯାଏ, ଆମ ଭାରତ ଭଳି ଦେଶର କଥା ଯଦି ଚିନ୍ତା କରାଯାଏ, ତାହେଲେ ଆମେ ମଧ୍ୟ ଆମର ପ୍ରତ୍ୟେକ କଥାଟା ଯେଉଁଟା କରିବା ଉଚିତ ନ କରିବା ଉଚିତ, ପ୍ରତ୍ୟେକ ଇଏଟାକୁ ଆମେ ଠିକ୍ କରିପାରିବା ଆମର ଧାରାଟାକୁ, ଏବଂ ଧାରା ଠିକ୍ ରହିଲେ କୌଣସି ମତେ ଯାହା ବି ରହିଛି ବର୍ତ୍ତମାନ ସୁଦ୍ଧା ଯାହା ଅଛି, କାରଣ ଯାହା ଚାଲିଯାଇଛି ତାକୁ ଆଉ ତ ଠିକ୍ କରିହେବନି, କିନ୍ତୁ ଭବିଷ୍ୟତରେ ଯେଉଁ ଆମର ରହିବ ପନ୍ଥା ବା ଯେଉଁ ରାସ୍ତା, ସେ ରାସ୍ତାକୁ ଆମେ ସଜାଡ଼ି ପାରିବା ଏବଂ ତା ପରବର୍ତ୍ତୀ ପିଢ଼ିମାନେ ମଧ୍ୟ ସେମାନେ ଚିନ୍ତା କରିପାରିବେ, ଯାହା ହଉ ମଝିରେ ଏଇ ପ୍ରକାର ପରିବର୍ତ୍ତନ ହେଲା ଏବଂ ଟ୍ରାନ୍ସଫର୍ମେସନ୍ ଯେଉଁଟା କୁହାଯାଏ, ସେଇ ଟ୍ରାନ୍ସଫର୍ମେସନ୍ ଯଦି ହେଲା, ତାହେଲେ ସେମାନେ ବି ନିଜକୁ ଧନ୍ୟ ମନେ କରିବେ ଏବଂ ଏଇ ଯେଉଁ ପିଢ଼ିର ଆମର ବର୍ତ୍ତମାନର ପିଢ଼ିର ଲୋକମାନେ କ୍ରିୟାଶୀଳ ଅଛନ୍ତି, ତାଙ୍କୁ ବି ମଧ୍ୟ ସେମାନେ କହିବେ ଯେ ଯାହା ହଉ ସେମାନେ ଚିନ୍ତା କରିଥିଲେ ବୋଲି ହଠାତ୍ ଆମର ଧ୍ୱଂସାଭିମୁଖୀ ପୃଥିବୀକୁ, ଧ୍ୱଂସାଭିମୁଖୀ ସୃଷ୍ଟିକୁ ସେମାନେ ଅଟକେଇ ପାରିଲେ ଏବଂ ବର୍ତ୍ତମାନ ସୁଦ୍ଧା ଆମେ ଜୀବନ ଜିଇଁପାରୁଛୁ ଏବଂ ପ୍ରକୃତି ବି ମଧ୍ୟ କିଛିଟା ଠିକ୍ ଅଛି ଏବଂ ରହିବ କିଛି ଦିନ ଧରିକି।
1: ତେବେ କଥାକୁ ଆଗେଇବା, ଆଗେ ଗୋଟେ ଭଜନ ଶୁଣିବା, ତାପରେ ପୁଣି କଥା ହେବା ଆଉ।

0: ହଁ ବାଇନ ଭାଇ, ଆମର ଆକାଶବାଣୀ ବାରିପଦର ଚାଷବାସ କାର୍ଯ୍ୟକ୍ରମକୁ ପ୍ରାୟ ଚିଠି ଲେଖନ୍ତି ଏବଂ ଆମ ପାଖରେ ପହଞ୍ଚାନ୍ତି, ଏବଂ ଯଦି ଆମେ ଭୁଲରେ ଆମ ପାଖକୁ ପହଞ୍ଚିଲାନି ଆମେ ନ ପଢ଼ିପାରୁ ସେ ମନ ଉଣା କରନ୍ତି। ତେବେ ଆଜି ମଧ୍ୟ ତାଙ୍କର ଗୋଟେ ଚିଠି ଆସିଛି, ସେ ଲେଖିଲେ ଚାଷବାସ ପରିଚାଳକ ତିନି ଭାଇଙ୍କୁ ମୋର ଶୁଭକାମନା ସଙ୍ଗେ ନମସ୍କାର।
1: ଆମର ମଧ୍ୟ ପ୍ରତି ନମସ୍କାର ଜାଣିବେ ବାଇନ ଭାଇ।
0: 56 କୋଟି ଜୀବଙ୍କ ମଧ୍ୟରେ ମାନବ ଜନ୍ମ ଶ୍ରେଷ୍ଠ, କିନ୍ତୁ ମାନବ ନିଜକୁ ନିଜେ ଚିହ୍ନି ପାରୁନାହାନ୍ତି। ମାନବ ଦେହେ ଦିବ୍ୟ ଜ୍ଞାନ, ଦେଖି ସନ୍ତୋଷ ଭଗବାନ। ଭଗବାନଙ୍କର ଭାବଧାରା ଯାହା ଥିଲା କଳିଯୁଗରେ ସବୁ ଉଲ୍ଟା ହେଉଛି। ସତ୍ୟ, ଶାନ୍ତି, ଦୟା ଓ କ୍ଷମା, ଏହି 4ଟି ଗୁଣ ହେଉଛି ମୁଖ୍ୟ। ସତ୍ୟ କୁହ, ଶାନ୍ତି ଭାବଧର, ଦୟା ଭାବଧର, କ୍ଷମା ଗୁଣକୁ ମୋକ୍ଷ ବୋଲି ଜାଣ, ତାହେଲେ ମାନବ ଜୀବନ ମୋକ୍ଷ ପ୍ରାପ୍ତି ନିଶ୍ଚିତ ଭାବରେ ପାଇପାରିବ। ଆମେମାନେ ମଣିଷପଣକୁ ଛାଡ଼ି ପଶୁଠାରୁ ହୀନ ବୁଦ୍ଧି ଏବଂ ବିବେକ ଜ୍ଞାନକୁ ଭୁଲି ଯାଇକି ସବୁ ପ୍ରକାର ପଦକ୍ଷେପ ନେଉଛୁ। ଏବଂ ତା ସହିତ ଆମର ସେ କହୁଛନ୍ତି ମହାଲକ୍ଷ୍ମୀଙ୍କର 4 ପୁତ୍ର, ସେମାନେ ହେଉଛନ୍ତି କିଏ କିଏ ନା, ସତ୍ୟ, ଶାନ୍ତି, ଦୟା ଓ କ୍ଷମା। ଏହିସବୁ ଗୁଣ ଯାହାଠାରେ ଥିବ ତାର କୌଣସି ଆପଦ ବିପଦ ଆସିବ ନାହିଁ। କଥାଟି ବୁଝିଲେ ଅମୃତ, ନ ବୁଝିଲେ ସବୁ ବିଷାକ୍ତ। କେହି ରହି ନାହିଁ ରହିବେ ନାହିଁରେ ଭବ ରଙ୍ଗଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ। ଧର୍ମରେ ଥିଲେ ବିଷ୍ଣୁ ଦୂତରେ ଯିବ, ପାପକର୍ମ କରି ମୃତ୍ୟୁ ହେଲେ ଯମଦୂତରେ ଯିବ। ବହୁ ପ୍ରକାର ଦଣ୍ଡର ବିଧାନ ଅଛି, ଭୋଗ ହେବ ପୁଣି ପଶୁ ଜନ୍ମ ହି, 1,00,000 ବର୍ଷ ଦଣ୍ଡ ପାଇବ ଯଦି ଦଣ୍ଡ ପାଇବାର ଥାଏ। ଶ୍ରୀ ପ୍ରହଲ୍ଲାଦ ଦାସ। ବାଇନ ଭାଇ ନମସ୍କାର।
1: ବାଇନ ଭାଇ ଏଇଠି ଲେଖିଛନ୍ତି ଆମ ସାମାଜିକ ଜୀବନର ଚଳଣି ସହିତ କେଉଁଟା କୁକର୍ମ କେଉଁଟା ଭଲ କର୍ମ, କାରଣ କର୍ମ ଅନୁସାରେ ହିଁ ଆମର ଭବିଷ୍ୟତର ଦିଶା ଠିକ୍ ହେଇଥାଏ, ଏବଂ ସେହି ଅନୁସାରେ ଆମେ ରୋଜଗାର ମଧ୍ୟ କରୁ ଏବଂ ଆମର ସାମାଜିକ ସ୍ଥିତି ମଧ୍ୟ ଠିକ୍ ରହିଥାଏ। ତେବେ କଥା ହେଉଛି ଯଦି ଆମେ କୁକର୍ମ କରିବସିବା, ଆମେ ଜାଣିବା ଯେ ଏଇ କର୍ମ କଲେ ଫଳ ଠିକ୍ ହେବ ନାହିଁ, ତଥାପି ଯଦି କରିବା ତାହେଲେ ନିଶ୍ଚିତ ଭାବରେ ତାହା ଅନ୍ୟ ମନରେ ଦୁଃଖ ଦେବ, ସାମାଜିକରେ ଅସୁବିଧା ସୃଷ୍ଟି ହେବ, ଯାହାଫଳରେ କି ଆମେ ରୋଜଗାରର ପନ୍ଥାଟାକୁ ଗୁଳମାଳ କରିଦେବା। ତେଣୁ ଠିକ୍ ଭାବରେ ଆମେ ଯଦି ରୋଜଗାର କରିବା ଏବଂ ଅନ୍ୟର କ୍ଷତି ନ କରିକିରି, ତାହେଲେ ନିଶ୍ଚିତ ଭାବରେ ଭବିଷ୍ୟତରେ ଆମର ଜୀବନ ସାର୍ଥକ ହେବ, ଏବଂ ଠିକ୍ରେ ଯଦି କାମ କରିବା ତାହେଲେ ଆମେ ମୋକ୍ଷ ପ୍ରାପ୍ତିର ପାଖକୁ ଯାଇପାରିବା, ଏବଂ ଆମର ପୁନର୍ଜନ୍ମ ହେବ ନାହିଁ, ମୋକ୍ଷ ପ୍ରାପ୍ତି ହେବ। ଏବଂ ଯେତେଦିନ ଆମେ ଯଦି ଏଇ କୁକର୍ମ କରୁଥିବା ବା ଠିକ୍ ଭାବରେ ଆମର କର୍ମଟାକୁ ଠିକ୍ ଭାବରେ ନ କରିପାରିବା, ତାହେଲେ ନିଶ୍ଚିତ ଭାବରେ ଆମ ବାଟ ଭୁଲ ହେଇଯିବ, ଆମର ଭବିଷ୍ୟତ ଜୀବନ ମଧ୍ୟ ଠିକ୍ ହେବ ନାହିଁ, ଯାହାଫଳରେ କି ଆମେ ମୋକ୍ଷ ପ୍ରାପ୍ତିରୁ ବହୁ ଦୂରରେ ରହିଯିବା। ଏଇ କଥାକୁ ପାଥେୟ କରିକିରି ସେ ଚିଠିଟିଏ ଦେଇଛନ୍ତି। ଏବଂ
0: ନା ସେଇଠି ଗୋଟେ କଥା ଜାଣିବା କଥା ବାଇନ ଭାଇ,

ଠିକ୍ ଲେଖିଛନ୍ତି ଯେ, କିନ୍ତୁ ଗୋଟେ କଥା, ଆମର ମୋକ୍ଷ ପ୍ରାପ୍ତି ବି ସବୁବେଳେ ଖୋଜନ୍ତି, ଆମ ସମାଜରେ ଖୋଜାଯାଏ, ପ୍ରତ୍ୟେକ ଧର୍ମ, ପ୍ରତ୍ୟେକ ଜାତି, ପ୍ରତ୍ୟେକ ବିଶ୍ୱାସ, ପ୍ରତ୍ୟେକ ଆସ୍ଥା ସମସ୍ତେ ଚିନ୍ତା କରନ୍ତି ସେଇ ମୋକ୍ଷ ପ୍ରାପ୍ତି ପାଇଁ ଆମ ଭାରତ ବର୍ଷ ଭଳି ଦେଶରେ। କିନ୍ତୁ ଏକଥା ମଧ୍ୟ ସତ ଯେ ସତ୍ୟ, ଶାନ୍ତି, ଦୟା, କ୍ଷମା, ଯାହା ସବୁ ଗୁଣ କଥା ଲେଖିଛନ୍ତି ସେ ବି ସତ୍ୟ, କିନ୍ତୁ ମଣିଷ ଏଇ ଜୀବନରେ ଶେଷ ଭାଗରେ ମଧ୍ୟ ସବୁ ଫଳ ପାଇଯାଏ। ସେ ମୋକ୍ଷ ଆଉ ସ୍ୱର୍ଗ ପ୍ରାପ୍ତି ଏଗୁଡ଼ାକ ସବୁ ବା ନର୍କ ପ୍ରାପ୍ତି ଏଗୁଡ଼ାକ ସବୁ ଆମେ ଚିନ୍ତା କରୁଛୁ ବା ଅନୁଶୀଳନ ସେଗୁଡ଼ାକ ଗୋଟେ ହେଇପାରେ, କାରଣ କେହି ଜାଣନ୍ତିନି ଏ ପୃଥିବୀରେ, ଏ ସୃଷ୍ଟିରେ କେହି ଜାଣନ୍ତିନି ଯେ ମୃତ୍ୟୁ ପରେ କ'ଣ ପ୍ରକୃତରେ ହୁଏ। ଅନେକ ବିଶ୍ୱାସ ରହିଛି, ଅନେକ କଥା ରହିଛି, କିନ୍ତୁ ଏକଥା ମଧ୍ୟ ସତ୍ୟ, ଯେଉଁମାନେ ଭଲ କାମ କରିଥାନ୍ତି ତାଙ୍କ ଶେଷ ଜୀବନରେ ଦେଖାଯାଇଛି, ଯେଉଁଟାକି ଆମର ଭାଗବତରେ ବି ଲେଖା ହେଇଛି, ମରଣ ବେଳେ ଜଣାପଡ଼େ ସେ ଲୋକର ଭଲ ଖରାପ କଥା। ଠିକ୍ ସେଇଭଳି ଆମେ ଯଦି ଠିକ୍ କାମ କରିବା, ନିଶ୍ଚିତ ଭାବରେ ଏଇ ଜନ୍ମରେ ଜଣାପଡ଼ିଯାଏ। ଅବଶ୍ୟ ଏଥିରେ ଗୋଟେ ବ୍ୟତିକ୍ରମ ରହିଛି, ଅପମୃତ୍ୟୁ ଅନେକ ସମୟରେ ହୁଏ, ଅପମୃତ୍ୟୁରେ ସେଇ ଦୁର୍ଘଟଣା ହେଇପାରେ, କୋଉ ବହୁତ ଗୁଡ଼ାକ କାରଣ ଅଛି, ଏପରିକି ଆତ୍ମହତ୍ୟା ଭଳି ଜିନିଷ ରହିଛି ଯେଉଁଟାକି ଭଗବାନ ନିଜେ କହିଛନ୍ତି ତାଠୁ ଆଉ ପାପ କିଛି ନାହିଁ। ତେଣୁ ଅନେକ କଥା ଆମେ କରୁ, ଅନେକ ଚିନ୍ତା କରୁ, ଅନେକ କାମ ମଧ୍ୟ କରୁ, କିନ୍ତୁ ଏକଥା ଏକବାରେ ଆମର ସମସ୍ତ ଶ୍ରୋତାବନ୍ଧୁ ମାନିବେ ଯେ ଆମେ ଯଦି ଭଲ କାମ କରିବା ସାଙ୍ଗେ ସାଙ୍ଗେ, ସେ ଯୁଗ କଥା ବି ଆମର ବିଶ୍ୱାସ ଅଛି, କଳିଯୁଗ କଥା, ସତ୍ୟ ଦ୍ୱାପର ତ୍ରେତୟା ଏ ତ ଯାଇଛି, ତେବେ ଏଇ ଯେଉଁ କଳିଯୁଗରେ ବି ଦେଖାଯାଉଛି କର୍ମ ସହିତ ଫଳ ଲାଗିକି ରହିଛି, ତା ପରବର୍ତ୍ତୀ ସମୟରେ ଫଳ ବି ଆମ ପାଖାପାଖି ଲୋକଙ୍କୁ ବି ଆମେ ଦେଖୁଥିବା, ଆମ ପୂର୍ବର ଲୋକମାନଙ୍କୁ ଦେଖିପାରୁଥିବେ, ଆପଣମାନେ ବି ଲକ୍ଷ୍ୟ କରୁଥିବେ, ଯେଉଁମାନେ ଖରାପ କାମ କରିଛନ୍ତି ସେ କୋଉ ଦିଗରେ ଖରାପ କାମ କରୁଛନ୍ତି ହୁଏତ ଆମେ ଦେଖିନଥିବା, କିନ୍ତୁ ଫଳ ନିଶ୍ଚୟ ଦେଖିବା, ଫଳ ହୁଏତ ଦେଖୁଥିବେ। ଆମ ସମାଜରେ ଅନେକ ଲୋକ ଅଛନ୍ତି, ଦେଖିଛନ୍ତି ଏବଂ ଦେଖୁଛନ୍ତି ମଧ୍ୟ। ତେଣୁ ଆମେ ସବୁବେଳେ ସତ୍କର୍ମ ଏବଂ ତା ସହିତ ଆପଣ ଯେଉଁଟା କହୁଛନ୍ତି ଆମର ଦିବ୍ୟ ଗୁଣ ଆମର ରହିବା କଥା, ସତ୍ୟ, ଶାନ୍ତି, ଦୟା, କ୍ଷମା, ଏଗୁଡ଼ାକ ନିଶ୍ଚିତ ଭାବରେ ଆମେ ଆପଣେଇବା ଉଚିତ।

0: ହଉ କଥା ହଉ, ଆମେ ଚିଠି ବିଷୟରେ ବି ଆଲୋଚନା କଲୁ, ଏବଂ ଏଇ ଯେଉଁ କହିଲୁ ପରିଣାମଦର୍ଶିତା ଅପରିଣାମଦର୍ଶିତା ଏ ସମ୍ପର୍କରେ ମଧ୍ୟ ଆଲୋଚନା କଲୁ। ଆମେ ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କ ନିଶ୍ଚିତ ଭାବରେ ଆପଣଙ୍କର ହୃଦୟକୁ ମନକୁ ନିଶ୍ଚିତ ଭାବରେ ମାନେ ଗୋଟେ ଇନ୍ଧନ ଯୋଗାଇବ। ଆଉ କାର୍ଯ୍ୟକ୍ରମର ପ୍ରତ୍ୟେକ ଦିନ ଆମେ କହୁ ଶେଷରେ ଯେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଭାଗ ନେଉଛନ୍ତି, ଶ୍ରୋତାବନ୍ଧୁ ହିସାବରେ ଆପଣଙ୍କର ଭୂମିକା ହେଉଛି ଆମ ସହିତ ସମ୍ପର୍କ ରଖିବା ପାଇଁ ଗୋଟେ ଚିଠି ଦିଅନ୍ତୁ। ଆମ ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7570002 ଜିଲ୍ଲା ମୟୂରଭଞ୍ଜ।
1: ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଆଜି ଦିନର ଶୁଭେଚ୍ଛା ଜଣାଇ ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
0: ନମସ୍କାର।

0: ଶେଷ ହେଲା ଚାଷବାସ ଚିଠିପତ୍ରର ଉତ୍ତର ଡାଇଲ୍ ଆଉଟ୍ କାର୍ଯ୍ୟକ୍ରମ ଆମକୁ କୁହନ୍ତୁ। ଉପସ୍ଥାପନାରେ ଥିଲେ ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ସତ୍ୟାନନ୍ଦ ସେଜପଡ଼ା। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: पिछले कुछ समय से लगातार वो गेंद के साथ भी बेहतर प्रदर्शन करती आई है। मिथाली अयोध्या गेंदबाजी की शुरुआत करेंगी श्रीलंका के लिए।
2: आइए सुने कार्यक्रम हवा महल।

ଦୁବାଇ ଆନ୍ତର୍ଜାତିକ କ୍ରିକେଟ ଷ୍ଟାଡିୟମଠାରେ ଅନୁଷ୍ଠିତ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ 2026 ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 12:25। ଏଥର ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ।